ପ୍ରଜର୍ଗୁଲୁ ଶ୍ରୀ ରାମଚରିତ ମାନସ ଆଜି ଶୁଣିଲେ ଏହାର 75ତମ ଅଧ୍ୟାୟ। ରଚନା କରିଥିଲେ ଗୋସ୍ୱାମୀ ତୁଳସୀଦାସ, କଣ୍ଠଶିଳ୍ପୀ ଥିଲେ ମିତାଲି ଭି ସିଂ। କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଭକ୍ତିଗୀତ, କଣ୍ଠଦାନ କରିଛନ୍ତି ସୁବାସ ଦାସ।

ଗୀତଟିକୁ ଶୁଣିଲେ ଶିଳ୍ପୀ ସୁବାସ ଦାସଙ୍କ କଣ୍ଠରେ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ ଯୋଗେ। ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ ଆକାଶବାଣୀ ଦିଲ୍ଲୀରୁ।

0: सम्मेलनम् आरभ्यते। सम्मेलनस्य अध्यक्षः विदेशमन्त्री एस् जयशंकरः भविष्यति। ब्रिक्स् देशानां विदेशमन्त्रिणः सदस्यराष्ट्राणां प्रतिनिधिदलप्रमुखाश्च अस्यां सभायां भागं ग्रहीष्यन्ति। केन्द्रीय अन्वेषणविभागः NEET-UG 2026 इति परीक्षायाः विषये अभिकथित अनियमिततायाः प्रश्नपत्रस्य अनियमिततया प्रकाशनेति विषये च पञ्च अभियुक्तान् गृहीतवान्। प्रकरणस्य पञ्च अभियुक्ताः जयपुरतः त्रयः, एकैकौ गुरुग्रामनाशिकतः, अन्ये अनेके च शङ्किताः सम्प्रति परीक्षमाणाः सन्ति। असम सर्वकारः अस्य मासस्य 26 दिनाङ्के राज्य विधानसभायां यूनिफॉर्म सिविल कोड UGCC इति समान नागरिक संहिता विधेयकं प्रवर्तयिष्यति। मुख्यमंत्री हिमंत विश्व शर्मा इत्येषः मुख्यमंत्री रूपेण द्वितीय कार्यकालस्य प्रथम मंत्रिसभायाः अध्यक्षतां कृत्वा प्रसार माध्यमान् संबोधयन् घोषणैः अकरोत्। सर्वकारेण केन्द्रीय अन्वेषण विभागस्य CBI इत्यस्य निर्देशकाय प्रवीण सूद इत्यस्मै एकवर्षस्य विस्तारः दत्तः। उत्तरप्रदेशे धूलि प्रभञ्जनेन सह विद्युत प्रभञ्जनेन वृष्ट्या च गत 24 होरासु 43 जनाः मृताः। भदोही मण्डले सर्वाधिकाः 15 जनाः मृताः इति सूचना अस्ति। पश्चिमबङ्गसर्वकारेण आलुकं, पलाण्डुः, फल, शाकानि, तैलबीजादिभिः सह अन्यधान्यानि आवश्यकोत्पादेभ्यश्च अन्ताराज्यस्तरेषु आवागमनाय सर्वे प्रतिबन्धाः उपाहरिताः। अन्ते प्रियाः श्रोतारः, क्रीडावार्तायाम्। IPL इति क्रिकेट् क्रीडायां गतरात्रौ रायपुरे रॉयल चैलेंजर्स बेंगलुरुदलेन कोलकाता नाइट राइडर्स इति दलं 6 पराजितम्। अद्य सायं 7:30 धर्मशालायां पंजाब किंग्स मुंबई इंडियंस इत्येते दले पुनः क्रीडिष्यतः इति वार्ताः।
1: कार्यक्रम आपण माने सुनचंदी आकाशवाणी पुरी केन्द्ररु 103.4 मेगाहर्ज माध्यमरे। ବର୍ତ୍ତମାନ ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମର କିଛି ସୂଚନା। 7:25 ଶୁଣିବେ କାର୍ଯ୍ୟକ୍ରମ କ୍ଷେତ୍ର ମହିମା। ଆଜିର ଆଲୋଚନାର ବିଷୟବସ୍ତୁ ରହିଛି ସାବିତ୍ରୀ ଅମାବାସ୍ୟା। ଆଲୋଚକ ଅଛନ୍ତି ଭଜରାମ ଶତପଥୀ। ସଜଫୁଲ ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ 7:40। ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମ ଶୁଣିବେ 7:55 ଏବଂ ହିନ୍ଦୀ ଚଳଚ୍ଚିତ୍ର ଗୀତ ପ୍ରଚାରିତ ହେବ 8:30। 9:00 ପ୍ରଚାର କରିବ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ। ସୂଚନା ଏବଂ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ଶୁଣିପାରିବେ 10:00। 11:00 ପ୍ରଚାରିତ ହେବ କାର୍ଯ୍ୟକ୍ରମ ମୁକ୍ତା। ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ ପ୍ରଚାର କରିବ 11:30, 2:45 ଏବଂ 5:30। ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେବ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ସନ୍ଧ୍ୟା 6:30 ଏବଂ 7:00 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ର ଗୀତ। କିଷାନବାଣୀ କାର୍ଯ୍ୟକ୍ରମର ସମୟ 7:30। ଆଜିର ଆଲୋଚନାର ବିଷୟବସ୍ତୁ ରହିଛି ଫସଲରେ ସୁଷମ ସାରର ପରିଚାଳନା। ଆଲୋଚକ ଅଛନ୍ତି ଡକ୍ଟର ଚକ୍ରଧର ପାତ୍ର। 8:00 ଏବଂ 10:00 ଶୁଣିବେ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ ପ୍ରଚାରିତ ହେବ 9:30 ଏବଂ 10:30 ଶୁଣିପାରିବେ ଶ୍ରୀ ଜଗନ୍ନାଥ ଭଜନ। ଏହା ଥିଲା ଆଜିର କାର୍ଯ୍ୟକ୍ରମର କିଛି ସୂଚନା।

ଟ୍ୟୁନ୍ କରିଛନ୍ତି ଆପଣମାନେ ଆକାଶବାଣୀ ପୁରୀ 103.4 ଏଫ୍ଏମ୍ରେ। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏଇ କିଛି ସମୟ ମଧ୍ୟରେ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତରେ ଡିପ୍ ଫେକ୍ ଏବଂ ଅଭିନବ ଗବେଷଣା ସୁଦୃଢ଼ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଭାରତ ଇନୋଭେଟର୍ସ 2026 ଅନ୍ତର୍ଗତ ଇଣ୍ଡଷ୍ଟ୍ରି ଲିଡର୍ସ ଗୋଲ୍ ଟେବୁଲ୍ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ପ୍ରଧାନ କହିଛନ୍ତି, ଦେଶ କୃତ୍ରିମ ବୁଦ୍ଧିମତା, ସେମି କଣ୍ଡକ୍ଟର ଆଦି କ୍ଷେତ୍ରରେ ବିଶ୍ୱସ୍ତରୀୟ ସମାଧାନ ପ୍ରସ୍ତୁତ କରୁଛି। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପାଇଁ ଦେଶ ଆଜି ବିଶ୍ୱର ଏକ ବିଶ୍ୱସ୍ତ ପ୍ରଯୁକ୍ତି ସହଭାଗୀ ଭାବେ ନିଜକୁ ପ୍ରତିଷ୍ଠିତ କରିଛି। ବିକଶିତ ଭାରତ ଆଡ଼କୁ ଅଗ୍ରସର ହେବା ସହ ଭାରତ ସମଗ୍ର ବିଶ୍ୱ ପାଇଁ ସମାଧାନ ସହ ନିର୍ମାଣ କରିବାରେ ବିଶ୍ୱାସ କରେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଭୁବନେଶ୍ୱରରେ କଲରାପତରିଆ ବାଘ ସଂରକ୍ଷଣ ଓ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମର ଶୀର୍ଷକ ହେଉଛି ମାନବ ଅଧ୍ୟୁଷିତ ବାତାବରଣରେ ସହାବସ୍ଥାନ। ଏଥିରେ କଲରାପତରିଆ ବାଘ ସଂରକ୍ଷଣ ପାଇଁ କାର୍ଯ୍ୟକାରୀ ହେଉଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ଆଲୋଚନା ସହ ଜୈବ ବିବିଧତା ସଂରକ୍ଷଣ ପଦକ୍ଷେପଗୁଡ଼ିକର ପୁନରୁଦ୍ଧାର ଉପରେ ଗୁରୁତ୍ୱ ଦିଆଯିବ। କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ସଂରକ୍ଷଣ ସଫଳତା, ଆହ୍ୱାନ ଓ ପ୍ରୟାସ ପ୍ରଦର୍ଶନ କରାଯିବ। ରାଜ୍ୟରେ ଉନ୍ନତମାନର ଦକ୍ଷତା ବିକାଶ ପାଇଁ ଭିତ୍ତିଭୂମିର ସମ୍ପୂର୍ଣ୍ଣ ବିନିଯୋଗ କରିବା ଉପରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି। ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଶ୍ୱ ଦକ୍ଷତା ଭଳି ବିଶ୍ୱସ୍ତରୀୟ ମଞ୍ଚ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି। ରାଜ୍ୟରେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏପର୍ଯ୍ୟନ୍ତ 9000ରୁ ଅଧିକ ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ନିଯୁକ୍ତି ହାର 99%ରୁ ଅଧିକ ରହିଥିବା ସମୀକ୍ଷା ବୈଠକରୁ ଜଣାପଡ଼ିଛି। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ 2025-26 ବିପଣନ ଋତୁରେ ରବି ଫସଲ ଧାନ କ୍ରୟ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ଜଣାପଡ଼ିଛି, ଆଜିଠାରୁ ଜୁନ୍ ମାସ 30 ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରୁ ଧାନ କ୍ରୟ କରାଯିବ। ଶ୍ରୀମତୀ ଗର୍ଗ ଧାନ କ୍ରୟ ବ୍ୟବସ୍ଥାର ସୁପରିଚାଳନା ନେଇ ଗୁରୁତ୍ୱ ଦେବା ସହ ଧାନ ସଂଗ୍ରହ

0: ସମ୍ପର୍କରେ ସୂଚନା ଶିକ୍ଷା ଯୋଗାଯୋଗ ମାଧ୍ୟମରେ ପ୍ରଚାର ପ୍ରସାର କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ଖର୍ଚ୍ଚର ହିସାବ ଏବଂ ରାଜସ୍ୱ ଆଦାୟ ସମ୍ପର୍କରେ ଆଲୋଚନା ପାଇଁ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପଞ୍ଚାୟତିରାଜ, ଆଇନ ଆଦି କେତେକ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ବିଶ୍ୱବ୍ୟାଙ୍କର ଏକ ପ୍ରତିନିଧି ଦଳ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଉପରେ ମୂଲ୍ୟ ଶୃଙ୍ଖଳ ସୁଦୃଢ଼ କରିବା ବିଷୟରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଶିଳ୍ପ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରି ବିଶ୍ୱସ୍ତରୀୟ ସୁଦୃଢ଼ ଖଣିଜ ପରିବେଶ ଗଠନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଶ୍ରମ ପ୍ରବର୍ତ୍ତନ ବିଭାଗ ପକ୍ଷରୁ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଅଧୀନରେ ନିୟୋଜିତ ଠିକାଦାରମାନଙ୍କ ମଧ୍ୟରେ ଶ୍ରମ ନିୟମାବଳୀ ଏବଂ ଶ୍ରମିକ କଲ୍ୟାଣକାରୀ ପଦକ୍ଷେପ ବିଷୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କର୍ମଶାଳା ଆୟୋଜିତ ହୋଇଯାଇଛି। କର୍ମଶାଳାରେ ଶ୍ରମିକମାନଙ୍କ କଲ୍ୟାଣ, ସୁରକ୍ଷା ନିୟମ, ଠିକ୍ ସମୟରେ ମଜୁରୀ ପ୍ରଦାନ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଭଦ୍ରକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓଷ୍ଟମା ପକ୍ଷରୁ ବିପର୍ଯ୍ୟୟ ହ୍ରାସ ଲିଙ୍ଗଗତ ମୁଖ୍ୟ ଧାରାକରଣ ଶୀର୍ଷକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ମହିଳା, କିଶୋରୀ ଓ ଭିନ୍ନକ୍ଷମଙ୍କୁ ସୁରକ୍ଷା ଓ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଏବଂ ମହିଳାଙ୍କ ପ୍ରତି ହିଂସା ଆଚରଣ ବିରୋଧରେ ସଚେତନତା ସୃଷ୍ଟି କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ବେଜୁଗୁଡ଼ା ଗ୍ରାମରେ ଭଲ ବର୍ଷା ଓ ଫସଲ ହେବା ନେଇ ଆୟୋଜିତ ବାଲିଯାତ୍ରା ଉଦ୍ଯାପିତ ହୋଇଛି। 24 ବର୍ଷ ବ୍ୟବଧାନରେ ଆୟୋଜିତ ହୋଇଥିବା ଏହି 9 ଦିନିଆ ବାଲିଯାତ୍ରାରେ ଆଉଳିଗୁମା ଇନ୍ଦ୍ରାବତୀ ନଦୀରୁ ବାଲି ସଂଗ୍ରହ କରାଯାଇ ପୂଜା କରାଯାଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଳା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ 3 ଦିନିଆ ଅଷ୍ଟମ ବୀରବିକ୍ରମ ବହୁଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଉଦ୍ଯାପିତ ହୋଇଛି। ଏଭଳି ପ୍ରତିଯୋଗିତା ଶିକ୍ଷଣୀୟ ବାର୍ତ୍ତା ଦେବା ସହ ସମାଜକୁ ସଚେତନ ଓ ସମୃଦ୍ଧ କରିଥାଏ ବୋଲି ଅତିଥିମାନେ ମତ ପ୍ରକାଶ କରିଛନ୍ତି। ବରଗଡ଼ ଜିଲ୍ଲା ଯଦୁମଣି ପ୍ରଧାନ ପ୍ରେକ୍ଷାଳୟରେ 3 ଦିନିଆ ଲୋକରଞ୍ଜନୀ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଛି। କାର୍ଯ୍ୟକ୍ରମରେ ରାଜ୍ୟର ଯୁବ କଳାକାରମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ ଆସନ୍ତା ଶନିବାର ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରୁ ତାପମାତ୍ରା ହ୍ରାସ ପାଇଛି। ତେବେ ଆସନ୍ତା 2-3 ଦିନ ମଧ୍ୟରେ ତାପମାତ୍ରା 2-5 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗତକାଲି ଟିଟିଲାଗଡ଼ଠାରେ ସର୍ବାଧିକ ତାପମାତ୍ରା 40.5 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା। ମାନସିକ ଆବେଗ ପ୍ରବଣତା ରୋଗ ଆଲୋଚନା କରିଛନ୍ତି ଡାକ୍ତର ସତ୍ୟକାମ ମହାପାତ୍ର।
2: ମାନସିକ ଆବେଗ ପ୍ରବଣତା ରୋଗ ଏକ ପ୍ରକାରର ମନସ୍ତାତ୍ତ୍ୱିକ ସମସ୍ୟା ଯେଉଁଥିରେ କେତେକ ନିର୍ଦ୍ଦିଷ୍ଟ କାମ କରିବା ପାଇଁ ବ୍ୟକ୍ତିର ମନରେ ବାରମ୍ବାର ଭାବନା ଆସିଥାଏ, ଯେଉଁ ଭାବନାକୁ ସେ ନିୟନ୍ତ୍ରଣ କରିପାରେ ନାହିଁ ଏବଂ ଏସବୁ କାମ କରିବା ପାଇଁ ସେ ବାଧ୍ୟ ହୋଇଥାଏ। କ୍ରମେ ସେ ରୋଗୀ ପାଲଟି ଯାଇଥାଏ, ଯେପରି ଅନାବଶ୍ୟକ ମିଛ କହିବା, ଉଧାର ମାଗିବା, ବିନା କାରଣରେ ରାଗିବା, ଚୋରି କରିବା ଆଦି। ଏଥିମଧ୍ୟରୁ ପ୍ରମୁଖ ହେଲା ବାରମ୍ବାର ଚୋରି କରିବା ପାଇଁ ଇଚ୍ଛା ହେବା। ଏହି ଇଚ୍ଛାକୁ ଲୋକ ଆଦୌ ନିୟନ୍ତ୍ରଣ କରିପାରେ ନାହିଁ। ଏପରି ଇଚ୍ଛା ମନରେ ଆସିଲେ ରୋଗୀ ଅତ୍ୟଧିକ ବ୍ୟତିବ୍ୟସ୍ତ ହୋଇପଡ଼େ। ସେ ଏପରି ଜିନିଷ ଚୋରି କରେ ଯାହା ହୁଏତ ତା ପାଇଁ ଅଦରକାରୀ ହୋଇଥାଏ କିମ୍ବା ତାର କୌଣସି ଆର୍ଥିକ ଲାଭ ହୋଇନଥାଏ। ଏହିସବୁ ଜିନିଷକୁ ସେ ଗୋପନୀୟ ଭାବରେ ଫେରାଇ ଦିଏ, ବାଣ୍ଟି ଦିଏ କିମ୍ବା ଲୁଚାଇ ରଖେ। ଅଧିକାଂଶ ରୋଗୀଙ୍କର ଏସବୁ ଜିନିଷ କିଣିବାକୁ ଅର୍ଥ ଥିଲେ ମଧ୍ୟ ସେମାନେ ଚୋରି କରିଥାନ୍ତି। ଚୋରି କରିବା ପୂର୍ବରୁ ବ୍ୟକ୍ତିର ମନରେ ଅତ୍ୟଧିକ ଅସ୍ଥିରତା ଦେଖାଦେଇଥାଏ। ଏହି କାର୍ଯ୍ୟ କରିସାରିବା ପରେ ମନର ଅସ୍ଥିରତା କମିଯାଇଥାଏ। ଅଧିକାଂଶ ରୋଗୀ ପୂର୍ବରୁ କୌଣସି ଯୋଜନା ନ କରି ଚୋରି କରିଥାନ୍ତି। କେତେଜଣ ନିଜର ଏଭଳି କାମ ପାଇଁ ନିଜକୁ ଦୋଷୀ ମନେ କରିଥାନ୍ତି, ଅନୁତାପ କରିଥାନ୍ତି ଓ ମନ ଖରାପ ମଧ୍ୟ କରିଥାନ୍ତି। ଅନେକ ବ୍ୟକ୍ତି ନିଜର କାର୍ଯ୍ୟ ପାଇଁ ନିଜକୁ ଲଜ୍ଜିତ ମଧ୍ୟ ମନେ କରିଥାନ୍ତି। ସେମାନେ ନିଜର ଆତ୍ମୀୟ ଲୋକଙ୍କ ସହିତ ଠିକ୍ ଭାବରେ ସମ୍ପର୍କ ରଖିପାରନ୍ତି ନାହିଁ। ନିଜର ଏଭଳି ବ୍ୟବହାର ଯୋଗୁଁ ସେମାନଙ୍କର ବ୍ୟକ୍ତିତ୍ୱ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଅଧିକାଂଶ ରୋଗୀ ସାଧାରଣତଃ ଦୋକାନରୁ ଚୋରି କରିଥାନ୍ତି, ମାତ୍ର କେତେଜଣ ନିଜର ବନ୍ଧୁ ଓ ପରିବାରରେ ମଧ୍ୟ ଚୋରି କରିବା ପାଇଁ ପଛାନ୍ତି ନାହିଁ। ଅନେକ ସମୟରେ ଏହି ରୋଗୀମାନେ ଚୋରି କଲା ପରେ ଧରାପଡ଼ିଥାନ୍ତି, ଯେଉଁଥିପାଇଁ ସେମାନଙ୍କୁ ଅନେକ ଅପମାନ ସହିବାକୁ ପଡ଼ିଥାଏ। ଅନେକ ଧନୀ ଲୋକ ଅତି ଛୋଟ ଛୋଟ ଜିନିଷ ଚୋରି କରି ଲଜ୍ଜିତ ହୋଇଥାନ୍ତି। କେତେକ ରୋଗୀ ଅପମାନ ସହି ନପାରି ଆତ୍ମହତ୍ୟା ଉଦ୍ୟମ କରିଥାନ୍ତି। ଏହି ରୋଗୀମାନଙ୍କଠାରେ

0: ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ ସେବନ ଅବସାଦ ରୋଗ ମାନସିକ ଉଦ୍ବେଗ ରୋଗ ଦେଖାଯିବାର ଅଧିକ ସମ୍ଭାବନା ଥାଏ ଏହି ସମସ୍ୟା ଯୋଗୁଁ ରୋଗୀର ସାମାଜିକ ଓ କର୍ମକ୍ଷେତ୍ରରେ ଅନେକ ପ୍ରଭାବ ପଡ଼ିଥାଏ ମାନସିକ ଆବେଗ ପ୍ରବଣତା ରୋଗ ପ୍ରାୟତଃ କିଶୋର ଅବସ୍ଥାରେ ଆରମ୍ଭ ହୋଇଥାଏ ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖାଦେଇଥାଏ ଭାରତବର୍ଷରେ ହଜାର ଜଣ ଲୋକଙ୍କ ମଧ୍ୟରୁ ଛଅ ଜଣଙ୍କଠାରେ ଏହି ରୋଗ ଦେଖାଦେଇଥାଏ ଶୈଶବ ଅବସ୍ଥାରେ ଅତ୍ୟଧିକ ମାନସିକ ଚାପ ଏହି ରୋଗ ହେବାର ପ୍ରମୁଖ କାରଣ ନିଜର କୌଣସି ବସ୍ତୁ ହଜିଗଲେ ବା ଆତ୍ମୀୟମାନେ ନିଜଠାରୁ ଦୂରେଇ ଗଲେ ସେମାନେ ସହଜରେ ଭୁଲିପାରନ୍ତି ନାହିଁ ଓ ଏହି କ୍ଷତି ପୂରଣ କରିବା ପାଇଁ ଚୋରି କରିଥାନ୍ତି ପିଲାଟି ନିଜକୁ ଅଦରକାରୀ ବା ଅବହେଳିତ ମନେ କରେ ଯାହାଫଳରେ ସେ ଚୋରି କରିବା ଆରମ୍ଭ କରେ ଏଥିପାଇଁ ସେ ଯଦି କୌଣସି ଦଣ୍ଡ ବା ଶାସ୍ତି ପାଏ ନାହିଁ ତାର ବ୍ୟବହାର ବଢ଼ିଯାଇଥାଏ ମସ୍ତିଷ୍କରେ ସେରୋଟୋନିନ୍ ନାମକ ରାସାୟନିକ ପଦାର୍ଥ ମାତ୍ରାରେ ପରିବର୍ତ୍ତନ ଯୋଗୁଁ ଏହି ରୋଗ ହୋଇପାରେ କେତେକ କ୍ଷେତ୍ରରେ ଏହା ବଂଶଗତ ମଧ୍ୟ ହୋଇପାରେ ଏହି ରୋଗ ସମ୍ବନ୍ଧରେ ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି ଏପରି ରୋଗୀମାନେ ଚୋରି କଲାପରେ ଧରାପଡ଼ିଲେ ଲୋକମାନେ ସାଧାରଣତଃ ଏମାନଙ୍କୁ ଚୋର ବା ଅପରାଧୀ ବୋଲି ଭାବିଥାନ୍ତି ମାତ୍ର ସମସ୍ତେ ଜାଣି ରଖିବା ଉଚିତ ଏହା ଏକ ମାନସିକ ସମସ୍ୟା ଓ ଏହାର ଚିକିତ୍ସା କରିବା ଦରକାର ଏସବୁ ଲକ୍ଷଣ ଦେଖାଦେଉଥିବା ବ୍ୟକ୍ତିମାନେ ନିଜର ସମସ୍ୟା ବିଷୟରେ କାହା ସହିତ ଆଲୋଚନା କରନ୍ତି ନାହିଁ କାରଣ ଏସବୁ ଆଲୋଚନା କରିବା ପାଇଁ ବ୍ୟକ୍ତିକୁ ଲାଜ ଲାଗିଥାଏ କିନ୍ତୁ ଏହି ସମସ୍ୟା ଦେଖାଦେଲେ ତୁରନ୍ତ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ ଏହି ରୋଗର ଚିକିତ୍ସା ପାଇଁ ମନସ୍ତାତ୍ତ୍ୱିକ ଚିକିତ୍ସା ଓ ବ୍ୟବହାରିକ ଚିକିତ୍ସା ପଦ୍ଧତି ମୁଖ୍ୟତଃ ବ୍ୟବହାର କରାଯାଇଥାଏ ମନର ଭାବନାକୁ ନିୟନ୍ତ୍ରଣ କରିବା ପାଇଁ କିଛି ନିର୍ଦ୍ଦିଷ୍ଟ ଔଷଧ ମଧ୍ୟ ଦରକାର ପଡ଼ିଥାଏ ଯେଉଁ ରୋଗୀମାନେ ନିଜର ଚୋରି ବ୍ୟବହାର ପାଇଁ ନିଜକୁ ଲଜ୍ଜିତ ବା ଦୋଷୀ ମନେ କରିଥାନ୍ତି ସେମାନଙ୍କଠାରେ ଚିକିତ୍ସା ଅଧିକ ଲାଭଦାୟକ ହୋଇଥାଏ ସେମାନେ ନିଜର ବ୍ୟବହାରରେ ପରିବର୍ତ୍ତନ ଆଣିବା ପାଇଁ ପ୍ରେରିତ ହୋଇଥାନ୍ତି ଏହାକୁ ରୋଗ ଭାବି ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରି ଚିକିତ୍ସା କଲେ ରୋଗରୁ ଶୀଘ୍ର ଉପଶମ ମିଳିଥାଏ
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ମାନସିକ ଆବେଗ ପ୍ରବଣତା ରୋଗ ଆଲୋଚନା କରିଥିଲେ ଡାକ୍ତର ସତ୍ୟକାମ ମହାପାତ୍ର

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ଦୁଇଦିନିଆ ବୈଠକ। ପଞ୍ଚଦେଶୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ୟୁଏଇରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ଆଉ ଏକ ବର୍ଷ ବୃଦ୍ଧି କଲେ ସରକାର। ଉତ୍ତରପ୍ରଦେଶରେ ଝଡ଼ବର୍ଷା ଯୋଗୁଁ 43 ଜଣଙ୍କର ମୃତ୍ୟୁ। ଏବଂ ଆଇପିଏଲ୍ କ୍ରିକେଟରେ କୋଲକାତା ନାଇଟ୍ ରାଇଡର୍ସକୁ 6 ପରାସ୍ତ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ବୈଠକ ଆଜି ନୂଆଦିଲ୍ଲୀରେ ଆରମ୍ଭ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ଦୁଇଦିନିଆ ବୈଠକରେ ଅଧ୍ୟକ୍ଷତା କରିବେ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ବିଭିନ୍ନ ଭାଗିଦାରୀ ଦେଶର ପ୍ରତିନିଧି ମଣ୍ଡଳୀର ମୁଖ୍ୟମାନେ ଏହି ବୈଠକରେ ଅଂଶଗ୍ରହଣ କରିବେ। ଭାରତ ଗସ୍ତରେ ଆସିଥିବା ଏହି ଅତିଥିମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଏହି ବୈଠକ ଅବସରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନେ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ବୈଶ୍ୱିକ ଏବଂ ଆଞ୍ଚଳିକ ସମସ୍ୟା ଉପରେ ମତ ବିନିମୟ କରିବେ। ବୈଠକର ଦ୍ୱିତୀୟ ଦିନରେ ବ୍ରିକ୍ସ ଆଟ୍ 20 ନମନୀୟତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା ଲାଗି ଗଠନ ପ୍ରକ୍ରିୟା ଶୀର୍ଷକ ଆଲୋଚନାରେ ଏହି ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ପରେ ପରେ ଅନ୍ୟ ଏକ ଅଧିବେଶନରେ ଏହି ଅତିଥିମାନେ ବିଶ୍ୱ ସୁଶାସନ ଏବଂ ବହୁବିଧ ବ୍ୟବସ୍ଥାର ସଂସ୍କାର ସମ୍ପର୍କିତ ଅନ୍ୟ ଏକ ଅଧିବେଶନରେ ଯୋଗ ଦେଇ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ମିଳିତ ଜାତିସଂଘର ସାଧାରଣ ଅଧିବେଶନର 80ତମ ବୈଠକ ଅବସରରେ ଗତବର୍ଷ 26 ଦିନ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କର ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଭାରତ ବ୍ରିକ୍ସର ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିବାକୁ ଥିବା ଦୃଷ୍ଟିରୁ ଏହି ବୈଠକରେ ମଧ୍ୟ ଅଧ୍ୟକ୍ଷତା କରିଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପଞ୍ଚଦେଶୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତ କରିବେ। ଏ ସମ୍ପର୍କରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ପ୍ରାନ୍ତ ସଚିବ ସିବି ଜର୍ଜ କହିଛନ୍ତି, ଏହି ଗସ୍ତ ଅବସରରେ ଶ୍ରୀ ମୋଦି ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନହ୍ୟାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଭାରତ ୟୁଏଇ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ଏବଂ ଆପୋଷ ସ୍ୱାର୍ଥ ଜଡ଼ିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ସମ୍ପର୍କରେ ଉଭୟ ନେତା ମତ ବିନିମୟ କରିବେ। ଦୁଇ ଦେଶ ମଧ୍ୟରେ ଥିବା ସମନ୍ୱିତ ରଣନୀତିକ ଭାଗିଦାରୀକୁ ଆଗେଇ ନେବା ଦିଗରେ ଉଭୟ ନେତା ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ବୋଲି ଶ୍ରୀ ଜର୍ଜ କହିଛନ୍ତି। ଗତ ପାଞ୍ଚ ମାସ ମଧ୍ୟରେ ଶ୍ରୀ ମୋଦି ଏବଂ ଶ୍ରୀ ଅଲ୍ ନହ୍ୟାନ୍ଙ୍କ ମଧ୍ୟରେ ଏହା ହେବ ଦ୍ୱିତୀୟ ଦ୍ୱିପକ୍ଷୀୟ ବୈଠକ। ଗତ ଜାନୁଆରୀ ମାସରେ ୟୁଏଇ ରାଷ୍ଟ୍ରପତିଙ୍କର ନୂଆଦିଲ୍ଲୀ ଗସ୍ତ ସମୟରେ ଉଭୟ ନେତା ବୈଷୟିକ ଜ୍ଞାନକୌଶଳ, କୃତ୍ରିମ ବୁଦ୍ଧିମତା, ଅର୍ଥନୀତି ଏବଂ ଖାଦ୍ୟ ସୁରକ୍ଷା ଆଦି ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକରେ ମିଳିତ ହୋଇଥିଲେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସେହିଦିନ ନେଦରଲ୍ୟାଣ୍ଡସରେ ଗସ୍ତ କରିବେ। ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କୁ ଭେଟିବା ସହିତ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ ଖ୍ରୀଷ୍ଟର୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ସେ ସମୀକ୍ଷା କରିବେ। ଦୁଇ ପ୍ରଧାନମନ୍ତ୍ରୀ ୟୁରୋପୀୟ କମିଶନ୍ର ଅଧ୍ୟକ୍ଷ ଉର୍ସୁଲା ଭାନ୍ ଡେର୍ ଲେନ୍ସଙ୍କ ସହିତ ଏକ ଶିଳ୍ପ ସଂକ୍ରାନ୍ତ ୟୁରୋପୀୟ ଗୋଲ୍ ଟେବୁଲ୍ ବୈଠକକୁ ସମ୍ବୋଧିତ କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚିବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଗସ୍ତ କରିବେ। ଗସ୍ତ ଅବସରରେ ଶ୍ରୀ ମୋଦି ଇଟାଲୀର ରାଷ୍ଟ୍ରପତି ସର୍ଗିଓ ମାଟାରେଲାଙ୍କୁ ଭେଟିବା ସହିତ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ବୋଲି ଶ୍ରୀ ଜର୍ଜ କହିଛନ୍ତି। ବିଜ୍ଞାନ ଏବଂ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଭାରତ ଓ ରୁଷ ସହଯୋଗକୁ ଅଧିକ ସମ୍ପ୍ରସାରିତ କରିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି। ବ୍ରିକ୍ସ ବୈଦେଶିକ ମନ୍ତ୍ରୀ ବୈଠକରେ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ୍ଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧି ମଣ୍ଡଳୀକୁ ସ୍ୱାଗତ କରିବା ଅବସରରେ ସେ ଏହା କହିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି, ଏକ ଅନିଶ୍ଚିତ ଏବଂ ଅସ୍ଥିର ବୈଷୟିକ ପରିବେଶ ମଧ୍ୟରେ ଦକ୍ଷତା ଓ ବିକାଶର ଗତିଶୀଳତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଉଭୟ ଦେଶ ଗତ କିଛି ବର୍ଷ ମଧ୍ୟରେ ଦ୍ୱିପକ୍ଷୀୟ ଭାଗିଦାରୀ ସମେତ ଅର୍ଥନୈତିକ ଏବଂ ଶକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଥିବା ସମ୍ପର୍କରେ ଅବଗତ ହୋଇଛନ୍ତି। ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତି ଏବଂ ସ୍ୱତନ୍ତ୍ର ତଥା ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀର ଅଗ୍ରଗତି ସମଗ୍ର ସମୀକ୍ଷା କରିବା ଲାଗି ବାର୍ଷିକ ବ୍ରିକ୍ସ ସମ୍ମିଳନୀ ଏକ ଉପଯୁକ୍ତ ମଞ୍ଚ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ବୈଠକରେ ସମ୍ପୃକ୍ତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବା ଲାଗି ସେ ଆଗ୍ରହୀ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କର କାର୍ଯ୍ୟକାଳକୁ ସରକାର ଏକ ବର୍ଷ ବୃଦ୍ଧି କରିଛନ୍ତି। କାର୍ମିକ ଏବଂ ତାଲିମ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଜାରି କରାଯାଇଥିବା ସରକାରୀ ନିର୍ଦ୍ଦେଶନାମାରେ କୁହାଯାଇଛି, କ୍ୟାବିନେଟ୍ର ନିଯୁକ୍ତି କମିଟି ଶ୍ରୀ ସୁଦଙ୍କର କାର୍ଯ୍ୟକାଳ ବୃଦ୍ଧି ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛି। ଚଳିତ ମାସ 24 ତାରିଖରେ ଶ୍ରୀ ସୁଦଙ୍କର କାର୍ଯ୍ୟକାଳ ଶେଷ ହେଉଥିଲା। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଗତକାଲି ନୂଆଦିଲ୍ଲୀଠାରେ ମାଲଦ୍ୱୀପ୍ସର ବୈଦେଶିକ ମନ୍ତ୍ରୀ ଇରୁ ଥିସାମ ଆଦାମଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗୋଏଲ କହିଛନ୍ତି, ଦୁଇ ଦେଶ ମଧ୍ୟରେ 60 ବର୍ଷର କୂଟନୈତିକ ସମ୍ପର୍କ ପୂର୍ତ୍ତି ଅବସରରେ ଭାରତ ଓ ମାଲଦ୍ୱୀପ୍ସ ମଧ୍ୟରେ ଥିବା ସ୍ୱତନ୍ତ୍ର ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ପକ୍ଷ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ବିଶେଷକରି ଭାରତ ମାଲଦ୍ୱୀପ୍ସ ମୁକ୍ତ ବାଣିଜ୍ୟ ରାଜିନାମା, ଦ୍ୱିପକ୍ଷୀୟ ପୁଞ୍ଜିନିବେଶ ରାଜିନାମା, ସ୍ଥାନୀୟ ମୁଦ୍ରା ମାଧ୍ୟମରେ ବାଣିଜ୍ୟ କାରବାରକୁ ପ୍ରୋତ୍ସାହନ ଦେବା ସମେତ ପର୍ଯ୍ୟଟନ, ଡିଜିଟାଲ ନେଣଦେଣ ଏବଂ ବ୍ୟବସାୟିକ ସଂଯୋଗ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଉଭୟ ନେତା ଗୁରୁତ୍ୱ ଦେଇଛନ୍ତି ବୋଲି ଶ୍ରୀ ଗୋଏଲ ସୂଚନା ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଚୀନ ପ୍ରତିପକ୍ଷ ସି ଜିନ୍ପିଙ୍ଗ୍ଙ୍କ ସହିତ ଦୁଇଦିନିଆ ସମ୍ମିଳନୀରେ ଯୋଗ ଦେବା ଲାଗି ଗତକାଲି ସନ୍ଧ୍ୟାରେ ବେଜିଂରେ ପହଞ୍ଚିଛନ୍ତି। ଇରାନ ଯୁଦ୍ଧ, ବିଶ୍ୱରେ ଦେଖାଦେଇଥିବା ଶକ୍ତି ସଙ୍କଟ, ବାଣିଜ୍ୟ ସମ୍ପର୍କିତ ସମସ୍ୟା ଓ ତାଇୱାନ ସମେତ କୃତ୍ରିମ ବୁଦ୍ଧିମତା ଆଦି ପ୍ରସଙ୍ଗ ଏହି ସମ୍ମିଳନୀରେ ସ୍ଥାନ ପାଇବାର ଆଶା ରହିଛି। ଏହି ସମ୍ମିଳନୀ ବର୍ତ୍ତମାନର ବୈଶ୍ୱିକ ଭୂ ରାଜନୈତିକ ସ୍ଥିତିରେ ଅନେକ ଗୁରୁତ୍ୱ ବହନ କରେ।

0: ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ଆମେରିକାର ସ୍ୱରାଷ୍ଟ୍ର ସଚିବ ମାର୍କୋ ରୁବିଓ, ପ୍ରତିରକ୍ଷା ସଚିବ ପିଟେ ହେକ୍ସେଟ୍ଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଏକ ପ୍ରତିନିଧି ଦଳ ମଧ୍ୟ ଚୀନ୍ ଯାଇଛନ୍ତି। 2017 ମସିହା ପରଠାରୁ ଏବଂ ଦ୍ୱିତୀୟ ଥର ଲାଗି ଆମେରିକାର ରାଷ୍ଟ୍ରପତି ଦାୟିତ୍ୱ ନେବା ପରେ ଏହା ହେଉଛି ଟ୍ରମ୍ପଙ୍କର ପ୍ରଥମ ସରକାରୀ ଚୀନ୍ ଗସ୍ତ। ଉତ୍ତରପ୍ରଦେଶରେ ଗତ 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ଏବଂ ବିଜୁଳି ଯୋଗୁଁ 43 ଜଣଙ୍କର ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ପ୍ରଭାବିତ ବ୍ୟକ୍ତିମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହାୟତା ଯୋଗାଇ ଦେବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆମ ସମ୍ବାଦଦାତା ଜଣାଇଛନ୍ତି, ଏହି ସମୟ ମଧ୍ୟରେ ଭାଦୋଇ ଜିଲ୍ଲାରେ ସର୍ବାଧିକ 15 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମିର୍ଜାପୁରରେ 10, ଫତେପୁରରେ 9, ବଡ଼ାଇଉରେ 5 ଏବଂ ବରେଲି ଜିଲ୍ଲାରେ 4 ଜଣଙ୍କର ମୃତ୍ୟୁ ହୋଇଛି। ଲୋକଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିବା, ଗଛ ପଡ଼ିଯିବା ତଥା ବିଜୁଳି ଯୋଗୁଁ ସର୍ବାଧିକ ମୃତ୍ୟୁ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। କ୍ରିକେଟ୍। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍ ରାଇଡର୍ସକୁ 6 ୱିକେଟ୍ରେ ପରାସ୍ତ କରିଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ହରାଇ 192 ରନ୍ କରିଥିଲା। ଦଳ ପକ୍ଷରୁ ଆଙ୍କ୍ରିସ୍ ରଘୁବଂଶୀ ସର୍ବାଧିକ 71 ରନ୍ କରିଥିବା ବେଳେ ରିଙ୍କୁ ସିଂ 49 ରନ୍ରେ ଅପରାଜିତ ରହିଛନ୍ତି। 193 ରନ୍ର ବିଜୟ ଲକ୍ଷ୍ୟ ପିଛା କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 19 ଓଭର ଓ ଗୋଟିଏ ବଲ୍ରେ 4ଟି ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲା। ଦଳ ପକ୍ଷରୁ ବିରାଟ କୋହଲି 60ଟି ବଲ୍ରୁ 11ଟି ଚୌକା ଓ 3ଟି ଛକା ସହିତ 105 ରନ୍ କରିଥିଲେ। ଏହା ହେଉଛି ତାଙ୍କର 9ମ ଆଇପିଏଲ୍ ଶତକ, ଯାହାକି ଏହି ଟୁର୍ଣ୍ଣାମେଣ୍ଟ ଇତିହାସରେ ସର୍ବାଧିକ ବୋଲି ଜଣାଯାଇଛି। ଏଥିସହିତ ଚଳିତ ଆଇପିଏଲ୍ ସଂସ୍କରଣରେ କୋହଲି 400 ରନ୍ ଅତିକ୍ରମ କରିଛନ୍ତି। କୋହଲି ପ୍ରଥମ ଭାରତୀୟ ଭାବେ ଟି20 ଟୁର୍ଣ୍ଣାମେଣ୍ଟରେ 14,000 ରନ୍ ସମ୍ପୂର୍ଣ୍ଣ କରିଛନ୍ତି। ଏହି ମାଇଲଖୁଣ୍ଟ ସ୍ପର୍ଶ କରି ସେ କ୍ରିସ୍ ଗେଲ୍ଙ୍କ ରେକର୍ଡ ଭଙ୍ଗ କରିବା ସହିତ ଗତକାଲିର ମ୍ୟାଚ୍ରେ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହି ବିଜୟ ସହିତ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 16 ପଏଣ୍ଟ ପାଇ ପଏଣ୍ଟ ତାଲିକାର ସର୍ବୋଚ୍ଚ ସ୍ଥାନରେ ସ୍ଥାନିତ ହୋଇଛି। ଆଜି ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ସନ୍ଧ୍ୟା 7:30ରେ ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ଦୁଇଦିନିଆ ବୈଠକ। ପଞ୍ଚଦେଶୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ୟୁଏଇରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ଏବଂ ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକଳା ଓ 1 ବର୍ଷ ବୃଦ୍ଧି କଲେ ସରକାର। ସମ୍ବାଦ ଶେଷ ହେଲା।
1: କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 MHz ମାଧ୍ୟମରେ। ବର୍ତ୍ତମାନ ପ୍ରଚାର କରୁଛୁ କାର୍ଯ୍ୟକ୍ରମ କ୍ଷେତ୍ର ମହିମା। ଉପସ୍ଥାପନା କରିଛନ୍ତି ପ୍ରକାଶ କୁମାର ରଥ, ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

0: ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ ସାବିତ୍ରୀ ଅମାବାସ୍ୟା। ସଧବା ନାରୀମାନେ ନିଜ ସ୍ୱାମୀଙ୍କର ଦୀର୍ଘଜୀବନ କାମନା କରି ପାଳନ କରିଥାନ୍ତି ସାବିତ୍ରୀ ବ୍ରତ। ତେବେ ଆପଣମାନେ ଶୁଣିଛନ୍ତି ମହାସତୀ ସାବିତ୍ରୀଙ୍କ କଥା। ସେହି ପୌରାଣିକ ତଥ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବା ପାଇଁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ତଥା ପ୍ରବଚକ ଭଜରାମ ଶତପଥୀ। ତାଙ୍କୁ ସ୍ୱାଗତ କରିବା କାର୍ଯ୍ୟକ୍ରମ ପରିସରକୁ। ଆଜ୍ଞା ନମସ୍କାର।
1: ଜୟ ଜଗନ୍ନାଥ।
0: ଆଜିର କାର୍ଯ୍ୟକ୍ରମ ପରିସରକୁ ଆପଣଙ୍କୁ ସ୍ୱାଗତ କରୁଛୁ। ଆପଣ ଏଇ ଯେଉଁ ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ପାଳିତ ହେଉଥିବା ସାବିତ୍ରୀ ବ୍ରତ, ଏହା ପଛରେ କ'ଣ ପୌରାଣିକ ତଥ୍ୟ ରହିଛି ଏବଂ ଏହି ବ୍ରତର ପାଳନ ବିଧି, ସେ ସମ୍ପର୍କରେ ଟିକେ ସୂଚନା ପ୍ରଦାନ କରନ୍ତୁ।
2: ସାବିତ୍ରୀ ତ୍ୱମ୍ ଦେବ ମାତା ବ୍ରହ୍ମଦେବ ସମାଶ୍ରିତା ୟଜ୍ଞୋତ୍ସବ ବିବାହେଷୁ କ୍ଷମମ୍ କୁରୁ ନମସ୍ତୁତେ। ଜୟ ମା ସାବିତ୍ରୀ। ବଟ ସାବିତ୍ରୀ ପୂଜା, ଯାହା ସାବିତ୍ରୀ ବ୍ରତ, ଆଉ ଶ୍ରୀମନ୍ଦିରରେ ସାବିତ୍ରୀ ଅମାବାସ୍ୟା, ଜ୍ୟେଷ୍ଠ ଅମାବାସ୍ୟା ସାବିତ୍ରୀ ଅମାବାସ୍ୟା। ସାବିତ୍ରୀ ତାଙ୍କ ଦର୍ଶନକୁ ଦେଖିବାକୁ ଗଲେ ମାତୃଗଣ

ପରେ ସାବିତ୍ରୀ ଷଷ୍ଠ କ୍ରମାଙ୍କରେ ପୂଜା ପାଆନ୍ତି, ତେଣୁ ସେ ହେଉଛନ୍ତି ଷଟ୍ ଦର୍ଶନର ଅର୍ଥାତ୍ ଛଅଟି ଶତ୍ରୁର ବିନାଶକାରୀ। ସାବିତ୍ରୀ ତ୍ୱମ୍ ଦେବ ମାତା ବ୍ରହ୍ମଦେବ ସମାଶ୍ରିତା, ଏହି ନ୍ୟାୟରେ ବେଦ ଉପନିଷଦରେ ସାବିତ୍ରୀ ବ୍ରହ୍ମାଙ୍କ ସ୍ତ୍ରୀ ବ୍ରହ୍ମାଣୀ ଏବଂ ଅଷ୍ଟାଦଶ ମାତୃପୂଜାରେ ସେ ସାବିତ୍ରୀ ରୂପରେ ପୂଜା ପାଆନ୍ତି। ବ୍ରାହ୍ମୀ ମାହେଶ୍ୱରୀ ଶୈବ କୌମାରୀ ବୈଷ୍ଣବୀ ତଥା ବାରାହିଚ ତଥେନ୍ଦ୍ରାଣୀ ଚାମଣ୍ଡା ସପ୍ତମାତୃକା, ଏହି ସପ୍ତମାତୃକା ଦର୍ଶନରେ ସାବିତ୍ରୀଙ୍କୁ ବ୍ରାହ୍ମୀ ରୂପରେ ପୂଜା କରାଯାଏ। ସୂର୍ଯ୍ୟଙ୍କର ଏକମାତ୍ର ଶକ୍ତି ରୂପରେ ସେ ସବିତା ମଣ୍ଡଳରେ ସାବିତ୍ରୀ ରୂପରେ ବିରାଜିତା। ଉଦାହରଣ ଆମ ସାମ୍ନାରେ, ଧ୍ୟେୟଂ ସଦା ସବିତୁ ମଣ୍ଡଳ ମଧ୍ୟବର୍ତ୍ତୀ। ଆଉ ଗୋଟିଏ ଦର୍ଶନରେ ସୂର୍ଯ୍ୟଙ୍କର ତିନୋଟି ଅବସ୍ଥା, ନା ପ୍ରାତଃ ସନ୍ଧ୍ୟା ତୁ ଗାୟତ୍ରୀ ମଧ୍ୟମା ସାବିତ୍ରୀ ତଥା ୟା ଭବେତ୍ ପଶ୍ଚିମେ ସନ୍ଧ୍ୟା ସା ବିଜ୍ଞାୟା ସରସ୍ୱତୀ, ଅର୍ଥାତ୍ ସାବିତ୍ରୀ ହେଉଛନ୍ତି ମଧ୍ୟମ ଅବସ୍ଥା ସୂର୍ଯ୍ୟଙ୍କର। ତେଣୁ ସୂର୍ଯ୍ୟ ନାରାୟଣ ରୂପରେ ବେଦାନ୍ତ ଅନୁସାରେ ସାବିତ୍ରୀ ନାରାୟଣଙ୍କ ଅଂଶରୁ ନାରାୟଣୀ ନାମରେ ବନ୍ଦିତା। ଅଷ୍ଟାଦଶ ପୁରାଣର ସ୍ରଷ୍ଟା ବ୍ୟାସଦେବଙ୍କ ଅଧ୍ୟାତ୍ମ ରାମାୟଣରେ ନାରଦ ବ୍ରହ୍ମାଙ୍କୁ ଦର୍ଶନ କଲାବେଳେ ପ୍ରଥମେ ସାବିତ୍ରୀଙ୍କୁ ବନ୍ଦନା କରିଛନ୍ତି। ଶ୍ରୀମଦ୍ ଦେବୀ ଭାଗବତ ଏବଂ ମହାଭାରତ ବନ ପର୍ବରେ ବେଦବ୍ୟାସଙ୍କ ମୁଖରେ ଯୁଧିଷ୍ଠିର ଆଦି ପାଞ୍ଚ ଭାଇ କୁନ୍ତି ଏବଂ ଦ୍ରୌପଦୀ ସାବିତ୍ରୀଙ୍କ ସତୀତ୍ୱର ପରାକାଷ୍ଠା ଶୁଣିବାକୁ ପ୍ରଥମେ ଜିଜ୍ଞାସା ହୋଇଛନ୍ତି। ସତୀ ସାବିତ୍ରୀଙ୍କ କଥାରେ ନାରଦଙ୍କ ପରାମର୍ଶରେ ସାବିତ୍ରୀଙ୍କ ଜନ୍ମ ଲକ୍ଷ୍ମୀ ନାରାୟଣଙ୍କ କୃପାରୁ ହିଁ ହୋଇଛି।

0: ଓଡ଼ିଶାରେ ଘରେ ଘରେ କିଭଳି ଭାବରେ ଏହି ସାବିତ୍ରୀ ବ୍ରତକୁ ପାଳନ କରାଯାଇଥାଏ ଟିକେ ସୂଚନା ଦିଅନ୍ତୁ।
1: ପ୍ରତ୍ୟେକ ଓଡ଼ିଆ ଘରର ଏକ ଶ୍ରେଷ୍ଠ ପର୍ବ, ନିର୍ଜଳା ଉପବାସ କରିଥାନ୍ତି ମା ମାନେ। ଏହା ଏକ ପତିବ୍ରତା ଧର୍ମର ଲକ୍ଷଣ ଏଠାରେ ଆମକୁ ଆଭାସ ମିଳନ୍ତି। ଯେତେବେଳେ ମା ମାନେ ପୂଜା କରନ୍ତି, ଝିନ ବସ୍ତ୍ର ପିନ୍ଧି, ବିଶେଷ ଭାବରେ ବନ୍ୟ ଫଳ ସବୁ ପ୍ରସ୍ତୁତି କରାଯାଇଥାଏ। ବନ୍ୟ ଫଳ କ'ଣ? ଆମ୍ବ, ପଣସ, ପିଜୁଳି, ବିଭିନ୍ନ ପ୍ରକାର ଫଳ ସବୁ, ବନ୍ୟ ଫଳ ସବୁ ଆସିଥାଏ। ଏମିତି ବି କଥା ଅଛି ଆମ ଉତ୍କଳୀୟ ପରମ୍ପରାରେ, ପ୍ରଥମ ବିବାହିତା ଯେଉଁମାନେ ପ୍ରଥମ ବର୍ଷ ବିବାହର, ଯଦି ଝିଅ ଶାଶୁ ଘରେ ଥାଏ ତାହେଲେ ବାପ ଘରୁ ବୋଝ ଆସିଥାଏ, ସାବିତ୍ରୀ ବୋଝ। ଯଦି ବୋହୂ ତା ବାପ ଘରକୁ ଯାଇଥାଏ ତାହେଲେ ଶାଶୁ ଘରୁ ବୋଝ ଯାଇଥାଏ, ସାବିତ୍ରୀ ବୋଝ ବୋହୂ ଘରକୁ। ତେଣୁ ଏଇ ଯେଉଁ ଦୁଇଟି ନ୍ୟାୟ ଅଛି, ଏଥିରେ ମୁଖ୍ୟତଃ ଶିଳପୁଆକୁ ସିନ୍ଦୁର, କଜଳ, ଚୁଡ଼ି, ନୂତନ ବସ୍ତ୍ର, ଚନ୍ଦନ ଇତ୍ୟାଦି ଦେଇ ଗୁଆ, ଫୁଲ, ଭୋଗ ଇତ୍ୟାଦି ଅର୍ପଣ କରି ପୂଜା କରାଯାଇଥାଏ। ଆଉ କେହି କେହି ନିକଟସ୍ଥ ଦେବଦେବୀ ମନ୍ଦିରରେ ପୂଜା କରିବାର ମଧ୍ୟ ଆମକୁ ଦେଖିବାକୁ ମିଳନ୍ତି। ଯେତେବେଳେ ପୂଜା ହୁଏ ସେତେବେଳେ ଧୁଆ ମୁଗ ବା ଗଜା ମୁଗ, ଏଇଭଳି ସବୁ ଯେତିକି ଆମର ବନ୍ୟ ପ୍ରସ୍ତୁତି, ଏଥିରେ ବିଶେଷ ରନ୍ଧା ଦ୍ରବ୍ୟର ପ୍ରୟୋଜନ ନଥାଏ। ପୂଜା କରିବାର ଅର୍ଥ କ'ଣ? ଲକ୍ଷ୍ମୀନାରାୟଣଙ୍କ ଉପାସନା ସାବିତ୍ରୀ ଯେଉଁଭଳି କରିଥିଲେ, ଆମେ ସେଭଳି ଲକ୍ଷ୍ମୀନାରାୟଣଙ୍କୁ ସେତିକି କଷ୍ଟ ସହି ଆମେ ପୂଜା କରିପାରିବା ନାହିଁ। ତେଣୁ କ'ଣ କରିବା ନା, ଆମେ ସାବିତ୍ରୀଙ୍କୁ ହିଁ ପୂଜା କରିଦେବା। ଏଥିରେ ଦର୍ଶନ ଆସିଲା କ'ଣ ନା, ଯେମିତି ଗଣେଶ ଚଉଦ ବ୍ରହ୍ମାଣ୍ଡ ବୁଲି ନ ପାରି ପିତାମାତାଙ୍କ ଚାରିପଟେ ବୁଲି ଚଉଦ ବ୍ରହ୍ମାଣ୍ଡର ଫଳପ୍ରାପ୍ତି ହୋଇଥିଲେ, ଅଗ୍ରପୂଜ୍ୟ ହୋଇଥିଲେ, ଠିକ୍ ସେହିଭଳି ଆମମାନଙ୍କ ପାଖରେ ଏକ ସରଳ ମାର୍ଗ ଅଛି। ଯିଏ ଏତେ ସବୁ କର୍ମ କରିଛି ତାଙ୍କର ଯଦି ଆମେ ପୂଜା ଆରାଧନା କରିଦେବା ତାହା ଅତି ସହଜ। ତେଣୁ ଆମେ ତାଙ୍କୁ ହିଁ ପୂଜା କରୁଥାଉ, ମାଆଙ୍କୁ ପୂଜା କରି ସେଠି ବସି କଥା ଶୁଣନ୍ତି, ସାବିତ୍ରୀଙ୍କ କଥା।

0: ତେବେ ସମସ୍ତେ ଜାଣିଛନ୍ତି ସାବିତ୍ରୀ ଉପାଖ୍ୟାନ ଯାହା ରହିଛି, ପୌରାଣିକ କଥା ରହିଛି, କିଭଳି ଭାବରେ ମହାସତୀ ସାବିତ୍ରୀ ତାଙ୍କର ସ୍ୱାମୀଙ୍କର ଜୀବନ ରକ୍ଷା କରିଥିଲେ, ସେ ପୌରାଣିକ ଉପାଖ୍ୟାନଟି କ'ଣ ଟିକେ ସୂଚନା ଦିଅନ୍ତୁ।
1: ପୌରାଣିକ ଉପାଖ୍ୟାନଟି ସୁନ୍ଦର କଥା ଆସିଥାଏ। କ'ଣ, ମଦ୍ର ଦେଶ ରାଜା ଅଶ୍ୱପତି ସନ୍ତାନ ପ୍ରାପ୍ତି ନିମନ୍ତେ ପ୍ରଥମେ ଲକ୍ଷ୍ମୀନାରାୟଣଙ୍କୁ ଉପାସନା କରି 100,000 ଗାୟତ୍ରୀ ମନ୍ତ୍ର ଜପ କଲେ। 100,000 ଗାୟତ୍ରୀ ମନ୍ତ୍ର ଜପ କଲା ପରେ ଦେବୀ ସାବିତ୍ରୀଙ୍କୁ ନିଜର କନ୍ୟା ରୂପେ ପାଇଥିଲେ। ତେଣୁ ଏଇ ଯେଉଁ ରାଜା ଅଶ୍ୱପତିଙ୍କର ଯେଉଁ ଏକମାତ୍ର କନ୍ୟା ସାବିତ୍ରୀ, ସୁଯୋଗ୍ୟ ବରପାତ୍ରର ସନ୍ଧାନରେ ଥାଆନ୍ତି। ତାଙ୍କ ପାଇଁ କିଏ ସେ ନା ଆମର ରାଜା ଅଶ୍ୱପତି। ସାବିତ୍ରୀ ସଖୀମାନଙ୍କ ସହିତ ଥରେ ଜଙ୍ଗଲକୁ ବୁଲିଯିବା ସମୟରେ ସତ୍ୟବାନଙ୍କର ସୁନ୍ଦର ରୂପରେ ମୁଗ୍ଧ ହୋଇ ସେ ତାଙ୍କୁ ପତି ରୂପରେ ବରଣ କଲେ। ସତ୍ୟବାନ ହେଉଛନ୍ତି ରାଜା ଦ୍ୟୁମତସେନଙ୍କ ପୁତ୍ର। ଦ୍ୟୁମତସେନ ଏବଂ ରାଣୀ, ଇଏ ଦୁଇ ଜଣ ଯାକ ଅନ୍ଧ ହୋଇଯାଇଥିବାରୁ ଶତ୍ରୁମାନେ ତାଙ୍କୁ ରାଜ୍ୟରୁ ବିତାଡ଼ିତ କରିଦେଲେ। ତେଣୁ ରାଜା ଜଙ୍ଗଲରେ ରହୁଥିଲେ। ପୁତ୍ର ସତ୍ୟବାନ ପ୍ରତିଦିନ ଜଙ୍ଗଲରୁ କାଠ ଆଣି ବଜାରରେ ବିକ୍ରି କରି ପିତାମାତାଙ୍କୁ ପ୍ରତିପୋଷଣ କରୁଥିଲେ। ସାବିତ୍ରୀ ଯେତେବେଳେ ଘରକୁ ଫେରିଲେ ସେତେବେଳେ ସବୁ ଘଟଣା ଜଣାଇଲେ, କିନ୍ତୁ ଝିଅର କଥାରେ ପିତା ଅଶ୍ୱପତି ସହମତି ପ୍ରକାଶ କରିଛନ୍ତି କି ନାହିଁ ଏହି ସମୟରେ ପ୍ରବେଶ କରିଦେଲେ ଦେବର୍ଷି ନାରଦ। କନ୍ୟା ସାବିତ୍ରୀର ସମସ୍ତ କଥା ସେ ନିଜେ ଶୁଣିଲେ ଏବଂ ଗୋଟିଏ ସୁନ୍ଦର କଥା କହିଲେ ଯେ ସତ୍ୟବାନର ପରମାୟୁ ଆଉ ମାତ୍ର 1 ବର୍ଷ ବାକି ଅଛି। ଆଜିଠାରୁ ଠିକ 1 ବର୍ଷ ପୂର୍ଣ୍ଣ ହେବା ଦିନ ସତ୍ୟବାନର ମୃତ୍ୟୁ ହେବ। କିନ୍ତୁ ନାରଦଙ୍କ କଥା ଶୁଣିକି ମଧ୍ୟ ଅଶ୍ୱପତି ସାବିତ୍ରୀଙ୍କୁ ବହୁତ ବୁଝେଇଲେ। ହେଲେ ସୁଦ୍ଧା ସାବିତ୍ରୀ ନିଜ ପ୍ରତିଜ୍ଞାରେ ଅଟଳ ହେଲେ। ଶେଷରେ ଅଶ୍ୱପତି ସତ୍ୟବାନଙ୍କ ସହିତ ସାବିତ୍ରୀଙ୍କର ବିବାହ କରାଇଦେଲେ। ସାବିତ୍ରୀ ରାଜମହଲ ଛାଡ଼ି ସ୍ୱାମୀଙ୍କ ସହିତ ଜଙ୍ଗଲରେ ରହିଲେ ଗୋଟିଏ କୁଡ଼ିଆ ଘରେ। ଅନ୍ଧ ଶାଶୁ ଶ୍ୱଶୁରଙ୍କ ସେବା ଏବଂ ଲକ୍ଷ୍ମୀନାରାୟଣଙ୍କ ଉପାସନାରେ ଦିନ ବିତି ଯାଉଥାଏ। ପ୍ରତିଦିନର ଦିନ ଗଣତି କିନ୍ତୁ ତାଙ୍କର ମନେ ଥାଏ, କାହିଁକି ନା ନାରଦଙ୍କ ବାକ୍ୟ ଅନ୍ୟଥା ନୁହେଁ। ସେଦିନ ଥାଏ ଜ୍ୟେଷ୍ଠ ମାସ ଅମାବାସ୍ୟା। ପ୍ରାତରୁ ଉଠି ସମସ୍ତ ନିତ୍ୟ କର୍ମ ସାରି, ଲକ୍ଷ୍ମୀନାରାୟଣଙ୍କ ପୂଜା ଆରାଧନା ସାରି, ନାରଦଙ୍କ ନିର୍ଦ୍ଦେଶିତ ଯେଉଁ ଅନ୍ତିମ ଦିବସରେ ସାବିତ୍ରୀ ନିର୍ଜଳା ଉପବାସ କରି ସମସ୍ତ ଦେବଦେବୀଙ୍କର ପୂଜା ସାରି ପ୍ରଣାମ କରି ସତ୍ୟବାନ ଯେତେବେଳେ ଜଙ୍ଗଲକୁ କାଠ ପାଇଁ ବାହାରନ୍ତି, ସେଦିନ ସାବିତ୍ରୀ ମଧ୍ୟ ତାଙ୍କ ସାଙ୍ଗରେ ଗଲେ। ନିମିଷକ ପାଇଁ ସ୍ୱାମୀଙ୍କୁ ସେ ଦୃଷ୍ଟିର ପଥରୁ ଅନ୍ତରାଳ କରନ୍ତି ନାହିଁ, ସଦାବେଳେ ଛାଇ ପରି ତାଙ୍କ ପାଖେ ପାଖେ ଥାଆନ୍ତି ସେ ବିଶେଷ ଭାବରେ ସେଇ ଅମାବାସ୍ୟା ଦିନ। କିନ୍ତୁ ଯେତେବେଳେ ସତ୍ୟବାନ କହିଲେ ଯେ ତୁମେ ଏଇଠାରେ ଟିକେ ବସ, ମୁଁ ଗଛରେ ଚଢ଼ି ଡାଳ କାଟି ଆଣୁଛି, ଶୁଖିଲା ଡାଳ କାଟି ଆଣିଲେ ତାକୁ ବଜାରରେ ବିକ୍ରି କରିବେ, ଘରେ 4 ପ୍ରାଣୀ କୁଟୁମ୍ବ ଚଳିବେ। ସତ୍ୟବାନ ଯାଇଛନ୍ତି ବୃକ୍ଷର ଅର୍ଦ୍ଧଭାଗକୁ। ଠିକ ଏତିକି ବେଳେ ତାଙ୍କର ମସ୍ତକ ଘୂରିବାରେ ଲାଗିଲା। ଯେତେବେଳେ ମସ୍ତକ ଘୂରିବାରେ ଲାଗିଲା, କୁହାଯାଏ ସେ ଧୀରେ ଧୀରେ ଓହ୍ଲେଇ ଆସି ଯେତେବେଳେ କହୁଛନ୍ତି ମୋତେ ଆଉ କିଛି ଦେଖାଯାଉନି, ସାଙ୍ଗେ ସାଙ୍ଗେ ସାବିତ୍ରୀ ବୁଝିନେଲେ ଯେ ପ୍ରକୃତରେ ସେ ସମୟ ଆସି ପହଞ୍ଚିଗଲା। କ'ଣ କରିବେ, ଏପଟେ ସ୍ୱାମୀଙ୍କ ମସ୍ତକକୁ ଆଉଁସି କୋଳରେ ଧରି ବସିଛନ୍ତି ସାବିତ୍ରୀ। କିଛି ସମୟ ପରେ ଦେଖିଲେ ସ୍ୱାମୀ ତାଙ୍କର ନିର୍ଜୀବ, ସେ ଆଉ ଚେତାଶୂନ୍ୟ, ଅର୍ଥାତ୍ ତାଙ୍କ ପାଖରେ ଜୀବନ ନାହିଁ। ମନେ ମନେ ମହାପ୍ରଭୁଙ୍କୁ ଓମ୍ ଲକ୍ଷ୍ମୀନାରାୟଣ ନମ, ଓମ୍ ଲକ୍ଷ୍ମୀନାରାୟଣ ନମ, ଓମ୍ ଲକ୍ଷ୍ମୀନାରାୟଣ ନମ, ଲକ୍ଷ୍ମୀନାରାୟଣଙ୍କୁ ହିଁ କେବଳ ସ୍ମରଣ କରୁଛନ୍ତି, ଏତଦ୍ ବ୍ୟତୀତ ଆଉ କିଛି ନାହିଁ। ଏତିକି ବେଳେ ପ୍ରବେଶ କଲେ ଆସି ଯମଦୂତମାନେ। କିନ୍ତୁ ସାବିତ୍ରୀଙ୍କର ପତିବ୍ରତାର ଏତେ ତେଜ ଥିଲା ଯାହାକୁ ଦେଖି ଯମଦୂତମାନେ ଫେରି ଚାଲିଗଲେ। ବାଧ୍ୟ ହୋଇ ଆସିଲେ ଯମରାଜ। ଯମରାଜ ଯେତେବେଳେ ଆସିଲେ ସେତେବେଳେ ସତ୍ୟବାନଙ୍କ ଆତ୍ମାକୁ ସେ ବାନ୍ଧି ନେଇଗଲେ, କିନ୍ତୁ ସାବିତ୍ରୀ ଯମରାଜାଙ୍କ ପଛେ ପଛେ ଧାଇଁଲେ। ଯମରାଜା ସାବିତ୍ରୀଙ୍କୁ ବହୁତ ବୁଝେଇଲେ, ଦେଖ ମା, କାହିଁକି ତୁମ ଜୀବନକୁ ତୁମେ ଏଠାରେ ନଷ୍ଟ କରୁଛ, ଯମ ଲୋକକୁ କେହି କେବେ ସ୍ୱଦେହରେ ଆସନ୍ତିନି, ତୁମେ ଏଠାରୁ ଫେରିଯାଅ। କିନ୍ତୁ ତାଙ୍କ କଥା ନ ମାନି ତାଙ୍କରି ପଛରେ ପଛରେ ଯେତେବେଳେ ଧାଇଁଛନ୍ତି, ଶେଷକୁ ଯମରାଜା କହିଲେ ଦେଖ, ତୁମେ ଯେତେବେଳେ ମୋ ପାଖକୁ ଆସୁଛ ମୁଁ ତୁମକୁ କିଛି ବର ପ୍ରଦାନ କରିବି, ତୁମେ ମୋତେ ବର ମାଗ ଏବଂ ତୁମେ ଫେରିଯାଅ। ସେତିକି ବେଳେ ସାବିତ୍ରୀ କହିଲେ ଠିକ୍ ଅଛି, ଯଦି ଆପଣ ମୋ ସ୍ୱାମୀଙ୍କୁ ଫେରେଇବିନି କହୁଛନ୍ତି, କାରଣ ସେଠି ଯମ କହିଥିଲେ ତୁମ ସ୍ୱାମୀଙ୍କୁ ଛାଡ଼ି ଯାହା ମୋତେ ବର ମାଗିବ ମାଗ। କିନ୍ତୁ ସାବିତ୍ରୀ କହିଲେ ଠିକ୍ ଅଛି। ସାବିତ୍ରୀ ସେଦିନ 3ଟି ବର ମାଗିଥିଲେ। 3ଟି ବର କ'ଣ ନା, ପ୍ରଥମ ବର ଥିଲା ମୋର ଅନ୍ଧ ଶାଶୁ ଶ୍ୱଶୁରଙ୍କ ଚକ୍ଷୁ ଏବଂ ରାଜ୍ୟ ଫେରି ପାଇବା। ଯମ କହିଲେ ତଥାସ୍ତୁ, ଆହୁରି ପୁଣି ପଛରେ ପଛରେ ଧାଇଁଛନ୍ତି।

0: ଆରେ ପୁଣି କାହିଁକି ପୁଣି ଆସିଛ, ତୁମକୁ ବର ପ୍ରଦାନ କଲେ ନା ଆହୁରି ଗୋଟିଏ ବର ବାକି ରହିଗଲା। ଦ୍ୱିତୀୟ ବର ଥିଲା, ସେ ମାଗିଥିଲେ ମୋର ନିଜ ପିତାଙ୍କର ପୁତ୍ର ସନ୍ତାନ ଜାତ ହେଉ। ଯମ କହିଲେ ତଥାସ୍ତୁ। ଯେତେବେଳେ ଯମ ଆଗକୁ ଚାଲିଲେ ତଥାପି ତାଙ୍କ ପଛେ ପଛେ ଧାଇଁଛନ୍ତି ସାବିତ୍ରୀ। ଏ କ'ଣ, ମୁଁ ତ ତୁମକୁ ବର ପ୍ରଦାନ କଲି ନା ଆଉ ଗୋଟିଏ ବର ବାକି ରହିଛି ପ୍ରଭୁ। ଠିକ୍ ଅଛି ମାଗ, ମୁଁ ସତପୁତ୍ରର ଜନନୀ ହେବି। ସେତିକି ବେଳେ ଯମରାଜା କହିଦେଲେ ତଥାସ୍ତୁ। ତଥାସ୍ତୁ କହିଦେଲା ପରେ ସେଇଟି କଥା ସରିଗଲା, ଆଉ ସେଠି କହିବାକୁ କିଛି ନାହିଁ। କିନ୍ତୁ ଯେତେବେଳେ ପଛରେ ଧାଇଁଛନ୍ତି ସେତିକି ବେଳେ ସାଙ୍ଗେ ସାଙ୍ଗେ କହୁଛନ୍ତି, ଯମରାଜା ତୁମ ତିନିଟା ବର ପାଇସାରିଲଣି, ପୁଣି କ'ଣ ମୋ ପାଖକୁ କାହିଁ ଦୌଡ଼ିଛ? ଯାଅ ଏଥର ନା ପ୍ରଭୁ, ଆପଣ ମୋତେ ବର ପ୍ରଦାନ କଲେ ମୁଁ ସତପୁତ୍ରର ଜନନୀ ହେବି, ଅଥଚ ମୋ ସ୍ୱାମୀଙ୍କୁ ଆପଣ ନେଉଛନ୍ତି, ମୋ ସତୀପଦରେ କଳଙ୍କ କାହିଁକି ଲଗାଉଛନ୍ତି, ମୁଁ କ'ଣ ଅସତୀ ହେବି? ତାଙ୍କ କଥାରେ ଯମରାଜା ହାରିଯାଇ ଶେଷକୁ ତାଙ୍କ ସ୍ୱାମୀଙ୍କୁ ଆତ୍ମାକୁ ଫେରେଇ ଦେଲେ ଏବଂ ସାବିତ୍ରୀଙ୍କ ପାଖରେ ମିଳିଥିଲେ ସେଦିନ ସତ୍ୟବାନ। ଅର୍ଥାତ୍ ସତ୍ୟବାନ ସାବିତ୍ରୀଙ୍କ ସେହି ଜଙ୍ଗଲରେ ପୁନଃ ମିଳନ। ସାବିତ୍ରୀ ଯାଇ ଦେଖିଲେ ତାଙ୍କ ଶାଶୁ ଶ୍ୱଶୁରଙ୍କର ଚକ୍ଷୁ ଫେରିପାଇଛନ୍ତି ଏବଂ ସାବିତ୍ରୀ ସତ୍ୟବାନ ଉଭୟ ଯେତେବେଳେ ଯାଇ ପହଞ୍ଚନ୍ତି ସେପଟେ ତାଙ୍କ ପିତାଙ୍କର ମଧ୍ୟ ଚକ୍ଷୁ ଫେରିପାଇଲେ ଏବଂ ଏପଟେ ରାଜ୍ୟ ମଧ୍ୟ ଫେରିପାଇଲେ ଦ୍ୱିମତ୍ସେନ। ଏ ଦୁଇଟି କଥା ପରେ ସାବିତ୍ରୀ ନିଜେ ସତପୁତ୍ରର ଜନନୀ ହେଲେ। ସାବିତ୍ରୀଙ୍କ ଯେଉଁ ପ୍ରଗାଢ଼ ତପସ୍ୟା, ଯାହାଙ୍କର ବୌଦ୍ଧିକତା, ଯାହାଙ୍କର ନିର୍ଭୀକତା, ଯାହାଙ୍କର ଶିକ୍ଷା, ଦୀକ୍ଷା, ତିତିକ୍ଷା, ପ୍ରତୀକ୍ଷା, ଏ ସବୁକିଛି ସାବିତ୍ରୀଙ୍କ ପାଖରେ ପରିପୂର୍ଣ୍ଣ ଥିବାରୁ ଭାରତୀୟ ନାରୀ ଯଦି ଆଜି ସାବିତ୍ରୀଙ୍କ ଭଳି ହେବାକୁ କହିବା, ତେଣୁ ଯିଏ ଯାହାଙ୍କୁ ପୂଜା କରିଛି ତାଙ୍କୁ ହିଁ ପୂଜା କରିବା ଦ୍ୱାରା ତାଙ୍କଠାରୁ ଆମକୁ ନିଶ୍ଚିତ ଆଶୀର୍ବାଦ ପ୍ରାପ୍ତି ହେବ। ତେଣୁ ଉତ୍କଳୀୟ ପରମ୍ପରାରେ ମା'ମାନେ ବଡ଼ ସୁନ୍ଦର ଭାବରେ ସାବିତ୍ରୀଙ୍କ ପୂଜା କରନ୍ତି, ନିଜର ପତିଙ୍କର ଦୀର୍ଘାୟୁ କାମନା କରି ପୂଜା କରନ୍ତି। ଏହି କ୍ଷେତ୍ରରେ ମହାପ୍ରଭୁଙ୍କ ମନ୍ଦିରରେ ମା ସାବିତ୍ରୀ ବିରାଜିତା ଏକ କ୍ଷୁଦ୍ର ମୂର୍ତ୍ତିରେ, ସେଇଠାରେ ମାଙ୍କୁ ସମସ୍ତେ ଶ୍ରୀକ୍ଷେତ୍ରବାସୀ ପୂଜା କରନ୍ତି।
1: ଯାହା ହଉ, ଆପଣ ସାବିତ୍ରୀ ଅମାବାସ୍ୟା ତିଥିର ମହାତ୍ମ୍ୟ ସମ୍ପର୍କରେ ବର୍ଣ୍ଣନା କଲେ, ସେଥିପାଇଁ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଜୟ ଜଗନ୍ନାଥ।
1: ସମସ୍ତ ବ୍ରତଚାରୀମାନଙ୍କୁ ମା ସାବିତ୍ରୀଙ୍କର କରୁଣା ପ୍ରାପ୍ତ ହେଉ ଏତିକି କାମନା।

ରଜନୀକାନ୍ତ ନାୟକଙ୍କର ଅନ୍ୟ ଏକ ରଚନା ଥରେ ଗାଇଛନ୍ତି ସୁନୀଲ କୁମାର ମଲ୍ଲିକ। ଆଜି ବି ଲିଭିନି ତମରି ଓଠର ନାଲି, ଭୁଲି ବି ଭାବୁଛି ପାରୁନି ମୁଁ ଭୁଲି।

ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ମେଗାହର୍ଜ ମାଧ୍ୟମରେ। ବର୍ତ୍ତମାନ ଆରମ୍ଭ କରୁଛୁ ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମକୁ। ସନାତନ ଧର୍ମର ପବିତ୍ର ତୀର୍ଥକ୍ଷେତ୍ର ମଧ୍ୟରୁ ଶ୍ରୀକ୍ଷେତ୍ର ଅନ୍ୟତମ। ଶ୍ରୀଜଗନ୍ନାଥ ମନ୍ଦିର କେବଳ ଓଡ଼ିଶାର ଗର୍ବ ନୁହେଁ, ବରଂ ବିଶ୍ୱର ପ୍ରତିଟି ଜଗନ୍ନାଥ ପ୍ରେମୀଙ୍କ ପାଇଁ ଭକ୍ତି ଏବଂ ଆସ୍ଥାର କେନ୍ଦ୍ର, ଯେଉଁଠି ପ୍ରତିଟି ନୀତିକାନ୍ତି ଏବଂ ପରମ୍ପରା ଭକ୍ତି, ସମାନତା ତଥା ଆଧ୍ୟାତ୍ମିକତାର ସନ୍ଦେଶ ଦେଇଥାଏ। ତେବେ ଶ୍ରୋତାବନ୍ଧୁ, ପାଞ୍ଜି ଅନୁଯାୟୀ ଆଜି ହେଉଛି ଗୁରୁବାର ଦ୍ୱାଦଶୀ ତିଥି, ମେଷ, ଦିନାଙ୍କ 31, 2026 ମସିହା, ମେ ମାସ 14 ତାରିଖ। ଭାରତୀୟ ସାଧାରଣ ସମୟ ଅନୁଯାୟୀ ଆଜିର ସୂର୍ଯ୍ୟୋଦୟ ହେଉଥିଲା 5:16 ଏବଂ ସୂର୍ଯ୍ୟାସ୍ତ ହେବାର ସମୟ ରହିଛି 6:11 ଏବଂ 33 ସେକେଣ୍ଡରେ। ପ୍ରତିଟି ଦିନ ପରି ଅତୀତରେ ମଧ୍ୟ ମେ 14 ଏମିତି ଅନେକ କିଛି ଘଟଣା ଘଟିଥିଲା ଯାହା ଜାଣିବା ଆମ ପାଇଁ କିଛିଟା ଜରୁରୀ। ଏଇ ଯେମିତି 1954 ମସିହା ମେ 14 ତାରିଖ, ତତ୍କାଳୀନ ଲୋକସଭା ଅଧ୍ୟକ୍ଷ ଶ୍ରୀ ଜି ବି ମାୱଲକର ଭାରତର ଲୋକସଭାର ନାମକରଣ କରିଥିଲେ। ହାଉସ୍ ଅଫ୍ ଦ ପିପୁଲ ନାମରୁ ବର୍ତ୍ତମାନର ଲୋକସଭା ନାମରେ ଏହାକୁ ପରିବର୍ତ୍ତନ କରାଯାଇଥିଲା। ଅତୀତରେ ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ଶ୍ରୀଲଙ୍କା ବିଦ୍ରୋହୀ ସମୂହ ଲିଟେ, ଯେଉଁମାନଙ୍କୁ ତାମିଲ ଟାଇଗର୍ସ ମଧ୍ୟ କୁହାଯାଉଥିଲା, ଏମାନଙ୍କ ଉପରେ ଭାରତ ତରଫରୁ ପ୍ରତିବନ୍ଧକ ଲଗାଯାଇଥିଲା, ଯାହାକି ଭାରତୀୟ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ ଥିଲା। ମରାଠା ସାମ୍ରାଜ୍ୟର କଥା ଯେତେବେଳେ ଆମ ମନକୁ ଆସି ଶିବାଜୀଙ୍କ ସମେତ ମରାଠୀ ବୀର ଯୋଦ୍ଧାମାନଙ୍କର ବଳିଦାନ ଏବଂ ସାହସର ଚର୍ଚ୍ଚା ମଧ୍ୟ କରାଯାଏ। 1657 ମେ 14 ତାରିଖରେ ଜନ୍ମିଥିଲେ ଛତ୍ରପତି ଶିବାଜୀ ମହାରାଜଙ୍କର ଅନନ୍ୟ ବୀରପୁତ୍ର ସମ୍ଭାଜୀ ମହାରାଜ। ସ୍ୱତନ୍ତ୍ରତା ସଂଗ୍ରାମୀ, ରାଜନେତା, ପ୍ରସିଦ୍ଧ ଲେଖକ ତଥା କୁଟୀର ଉଦ୍ୟୋଗର ସମର୍ଥକ ଅରୁଣ ଚନ୍ଦ୍ର ଗୁହା 14 ମେ 1892 ପଶ୍ଚିମବଙ୍ଗରେ ଜନ୍ମଗ୍ରହଣ କରିଥିଲେ। 14 ମେ 1923 ପଶ୍ଚିମବଙ୍ଗରେ ଜନ୍ମିଥିଲେ ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ପଟକଥା ଲେଖକ ମୃଣାଳ ସେନ। ନିଜର କର୍ମକ୍ଷେତ୍ରରେ ପ୍ରସିଦ୍ଧି ପାଇଁ ଭାରତ ସରକାରଙ୍କ ତରଫରୁ 1983 ମସିହାରେ ତାଙ୍କୁ ପଦ୍ମଭୂଷଣ ଏବଂ 2003 ମସିହାରେ ଦାଦାସାହେବ ଫାଲକେ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। 14 ମେ 1948 ଅନ୍ୟ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଘଟଣା ଥିଲା ବିଶ୍ୱସ୍ତରରେ,

ଇସ୍ରାଏଲ୍ ରାଷ୍ଟ୍ରର ବୈଧତା ଅର୍ଥାତ୍ ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ଇସ୍ରାଏଲ୍ ରାଷ୍ଟ୍ରର ସ୍ଥାପନା ସେହିଦିନ କରାଯାଇଥିଲା। ଅନ୍ତରୀକ୍ଷ ଅନ୍ୱେଷଣର ଯଦି କଥା ହେବା ତେବେ 1973 ମସିହାର ଆଜିର ଦିନରେ ୟୁଏସ୍ଏ ଦ୍ୱାରା ସ୍କାଇଲାବ୍ ସ୍ପେସ୍ ଷ୍ଟେସନର ପ୍ରକ୍ଷେପଣ କରାଗଲା, ଯାହା ବୈଜ୍ଞାନିକ ଅନୁସନ୍ଧାନକୁ ଆହୁରି ସୁଗମ କରିଥିଲା। ସୋସିଆଲ୍ ମିଡ଼ିଆ ୟୁଜର୍ସଙ୍କ ପାଇଁ ମାର୍କ ଜୁକରବର୍ଗଙ୍କ ନାଁ ନୂଆ ନୁହେଁ, ତେବେ ଅନ୍ଲାଇନ୍ କାମ ଏବଂ ସମ୍ବାଦ ପାଇଁ ତାଙ୍କର କୌଶଳ କ୍ରାନ୍ତି ଆଣିଛି ଆଜିର ଦୁନିଆରେ। 14 May 1984 ମେଟାର ସିଇଓ ମାର୍କ ଜୁକରବର୍ଗ ଜନ୍ମଗ୍ରହଣ କରିଥିଲେ। ଏଥିସହିତ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଜର୍ଜ ଲୁକାସ୍ ଷ୍ଟାର ୱାର୍ ଫ୍ରାଞ୍ଚାଇଜ୍ର ନିର୍ମାତା ଭାବରେ ବେଶ୍ ଜଣାଶୁଣା, ଜନ୍ମିଥିଲେ 14 May 1944। ମହିଳାମାନଙ୍କୁ କର୍ମକ୍ଷେତ୍ରରେ ସମାନ ଅଧିକାର ମିଳିବା ଅତୀତରେ ସହଜ ନଥିଲା। କେବଳ ଭାରତୀୟ ନୁହେଁ, ବରଂ ଆମେରିକା ପରି ବିକଶିତ ରାଷ୍ଟ୍ରରେ ମଧ୍ୟ ଏହି ପରିପ୍ରେକ୍ଷୀରେ ସମାନ ଆଇନ ଥିଲା। ତେବେ 1973 May 14 ଆମେରିକା ସୁପ୍ରିମକୋର୍ଟ ମହିଳାମାନଙ୍କୁ ସୈନ୍ୟବାହିନୀରେ ସମାନ ଅଧିକାରର ମଞ୍ଜୁରୀ ଦେଇଥିଲେ। ଶ୍ରୋତାବନ୍ଧୁ, ଆଜି ପାଇଁ ଏଇଠି ଶେଷ କରୁଛୁ ଆମର ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମକୁ। ଆପଣମାନେ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 FM। ପରବର୍ତ୍ତୀ କାର୍ଯ୍ୟକ୍ରମକୁ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଏହି କିଛି ସମୟ ମଧ୍ୟରେ।

ଏଇ ଗୀତଟି ସହିତ ଶେଷ କରୁଛୁ ଆଜିର ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମ ଶେଷରେ ଆପଣମାନେ ଶୁଣିଲେ ଜୋ ଜିତା ଭହି ସିକନ୍ଦର ଚଳଚ୍ଚିତ୍ର ଗୀତଟିକୁ କଣ୍ଠଦାନ କରିଥିଲେ ଉଦିତ ନାରାୟଣ ଏବଂ ସାଧନା ସରଗମ। କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ପରବର୍ତ୍ତୀ କାର୍ଯ୍ୟକ୍ରମକୁ ପ୍ରଚାର କରୁଛୁ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ ଏହି କିଛି ସମୟ ମଧ୍ୟରେ।

ଶ୍ରୋତା ବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ମେଗାହର୍ଜ ମାଧ୍ୟମରେ। ବର୍ତ୍ତମାନ ଆରମ୍ଭ କରୁଛୁ ସୂଚନା ଏବଂ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ତେବେ କାର୍ଯ୍ୟକ୍ରମରେ ପ୍ରଥମେ ପ୍ରଚାର କରୁଛୁ ସୀତା ଲବକୁଶ ଚଳଚ୍ଚିତ୍ରର ଗୀତଟିକୁ। କଣ୍ଠଦାନ କରିଛନ୍ତି ଏସ୍ ଜାନକୀ ଏବଂ ସ୍ୱାଗତିକା।

ଶ୍ରୋତା ବନ୍ଧୁ, ସମାଜ ବିକଶିତ ହେବା ସହିତ ଆମ ଚିନ୍ତାଧାରାରେ ପରିବର୍ତ୍ତନ ଆସିବା କିଛି ନୂଆ କଥା ନୁହେଁ। ଶିକ୍ଷିତ ଗୋଷ୍ଠୀ ମଧ୍ୟରେ ବଦଳୁଥିବା ଚାଲିଚଳଣି ଏବଂ ରୀତିନୀତି ଅନେକକୁ ଭଲ ନ ଲାଗିଲେ ମଧ୍ୟ ଏହାକୁ ଗ୍ରହଣ କରିବାକୁ ପଡ଼ୁଛି। ପରିବର୍ତ୍ତନ ଖରାପ ନୁହେଁ, କିନ୍ତୁ କିଛିଟା ଉଗ୍ର ଆଧୁନିକତା ଧୀରେ ଧୀରେ ଆମ ସମାଜର ଗତିପଥକୁ ପରିବର୍ତ୍ତିତ କରିଦେଉଛି। କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣନ୍ତୁ ଥ୍ରୀ ଇଡିୟଟ୍ସ ଚଳଚ୍ଚିତ୍ର ଗୀତଟିକୁ କଣ୍ଠଶିଳ୍ପୀ ସୋନୁ ନିଗମ, ସ୍ୱାନାନନ୍ଦ କିର୍କିରି ଏବଂ ଶାନ୍।

ଇଣ୍ଟରନେଟ୍ ବିନା ଆମେ ବର୍ତ୍ତମାନ ସମାଜର ଚଳନୀକୁ ଚିନ୍ତା ମଧ୍ୟ କରିପାରୁନେ। ବିଶେଷ କରି ସୋସିଆଲ ମିଡ଼ିଆର ଅନେକ ସାଇଟ୍ସ ଆମକୁ ଏକ ପ୍ରକାର କବଳିତ କରି ରଖିଛନ୍ତି, କହିଲେ କିଛି ଭୁଲ ହେବନି। ଏକାଠି ଗୋଟିଏ ଜାଗାରେ ବସିଲେ ମଧ୍ୟ ସମସ୍ତେ ଯେପରି ମୁଖ ସମାନ ପାଲଟି ଯାଉଛନ୍ତି, ହାତରେ ମୋବାଇଲ୍ସ ରହୁଛି, ଆମେ ଅନେକ ପୋଷ୍ଟରେ କମେଣ୍ଟସ୍ ଦେଉଛେ, ଲାଇକ୍ସ କରୁଛେ, କିନ୍ତୁ ଭୁଲି ଯାଉଛେ ଯେ ସାମ୍ନାରେ ବସିଥିବା ଲୋକର ଭାବନାକୁ ବୁଝିବାକୁ।

0: ଶୁଣ ଶୁଣ ଶୁଣ, ଗାଁ ଭାଇ ଭଉଣୀ ମାନେ କେୱାଇସି ଅପଡେଟ୍ର ମେସେଜକୁ ଅଣଦେଖା କରନ୍ତୁ ନାହିଁ। ତୁରନ୍ତ କେୱାଇସି ଅପଡେଟ୍ କରାନ୍ତୁ। ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ, ତେବେ ଆପଣଙ୍କର ବ୍ୟାଙ୍କ କିମ୍ବା ଏଟିଏମ୍ କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ ବିସିଙ୍କ ପାଖକୁ ଯାଆନ୍ତୁ, କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଂ ଆପ୍ କିମ୍ବା ଚିଠି ମାଧ୍ୟମରେ ସ୍ୱଘୋଷଣା ଦିଅନ୍ତୁ। ଏବଂ ଯଦି କୌଣସି ପରିବର୍ତ୍ତନ ଅଛି, ତେବେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଖାନ୍ତୁ। ଖାତାକୁ ସକ୍ରିୟ ରଖିକରି ବ୍ୟାଙ୍କିଂ ସେବାର ଲାଭ ଉଠାନ୍ତୁ। ନିଜର କେୱାଇସି ଅପଡେଟ୍ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
1: RBI କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ଶ୍ରୋତାବନ୍ଧୁ, ସୋସିଆଲ ମିଡ଼ିଆ କଥା ଯେତେବେଳେ ଆମେ ହେଉଛି, କିଛିଟା ଦିନ ପୂର୍ବରୁ ଆମେ ସେଲିବ୍ରେଟ୍ କରୁଥିଲେ ମଦର୍ସ ଡେ। ବହୁତ ଭଲ କଥା, ମାମାନଙ୍କ ସହିତ ଅନେକ ଫଟୋ ସୋସିଆଲ ସାଇଟ୍ସରେ ଆପଣମାନେ ମଧ୍ୟ ଦେଖିଥିବେ। କିନ୍ତୁ ଏହା କେବଳ ଗୋଟିଏ ଦିନର ହିଁ କଥା ନୁହେଁ, ବରଂ ନିଜ ମାଆଙ୍କ ପାଖରେ

ଆଜି ପ୍ରସିଦ୍ଧ ନିର୍ମାତା ନିର୍ଦ୍ଦେଶକ ରାଜକୁମାର ବଡ଼ଜାତିଆଙ୍କର ଜନ୍ମଦିବସ, ଯିଏ ରାଜଶ୍ରୀ ପ୍ରଡକ୍ସନ୍ର ସ୍ଥାପନା କରିଥିଲେ। ବଲିଉଡ୍ ବ୍ଲକ୍ବଷ୍ଟର ମୁଭିମାନଙ୍କ ମଧ୍ୟରୁ ହମ୍ ଆପ୍କେ ହେଁ କୌନ୍, ବିବାହ, ପ୍ରେମ ରତନ ଧନ ପାୟୋ, ମେନେ ପ୍ୟାର କିୟା ପରି ଅତ୍ୟନ୍ତ ସଫଳ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଭାବରେ ରାଜକୁମାର ବଡ଼ଜାତିଆ ବେଶ୍ ଜଣାଶୁଣା। ତେବେ ଚାଲନ୍ତୁ ତାଙ୍କର ନିର୍ଦ୍ଦେଶିତ ପ୍ରେମ ରତନ ଧନ ପାୟୋ ଚଳଚ୍ଚିତ୍ରର ଗୀତଗୁଡ଼ିକୁ ଶୁଣିବା। କଣ୍ଠଶିଳ୍ପୀ ପଲକ ମୁଚଲ।

ଶ୍ରୋତାବନ୍ଧୁ ଗୀତଟି ସହିତ ଶେଷ କରୁଛୁ ଆଜିର ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମ ଶେଷରେ ଆପଣମାନେ ଶୁଣିଲେ ପ୍ରେମ ରତନ ଧନପାୟ ଚଳଚ୍ଚିତ୍ର ଗୀତଟିକୁ କଣ୍ଠଦାନ କରିଥିଲେ ପଲକ ମୁଚ୍ଛ।

0: ମିସ୍ ସୀମା
1: ଆଜ୍ଞା
0: ଏବେ ପୋଲିସ ଷ୍ଟେସନ ଆସନ୍ତୁ। ରୁହନ୍ତୁ ନହେଲେ ଘରକୁ ଆସିଯିବୁ। ହଁ
1: କାହିଁକି କିନ୍ତୁ
0: ଏକୁଟିଆ ଅନ୍ୟ କୋଠରୀକୁ ଯାଆନ୍ତୁ। ଆପଣଙ୍କ ପୁଅ ଆମ କଷ୍ଟଡିରେ ଅଛି ଆଉ ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି।
1: ଡିଜିଟାଲ ଆରେଷ୍ଟ
0: 1,00,000 ଦିଅନ୍ତୁ ବଞ୍ଚିଯିବେ।
1: ଏତେ ଟଙ୍କା?
0: ଆଚ୍ଛା ଠିକ ଅଛି, ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 30,000 ଦିଅ ନହେଲେ ପୁଅ ଜେଲ ଯିବ।
1: ଜେଲ ତ ତୁମେ ଯିବ, ତୁମର ଚେହେରା ରେକର୍ଡ ହେଇ ସାରିଛି। ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍, ସେଥିପାଇଁ ପ୍ୟାନିକ ହୁଅନ୍ତୁ ନାହିଁ। ପୁଲିସ, ବ୍ୟାଙ୍କ, ଆର୍ବିଆଇ ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ।

0: ଶ୍ରୋତା ଭଉଣୀ ନମସ୍କାର। ନାରୀମାନଙ୍କ ପାଇଁ ଆକାଶବାଣୀ ପୁରୀ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ମୁକ୍ତ ପରିସରକୁ ଆପଣମାନଙ୍କୁ ସ୍ୱାଗତ କରୁଛୁ। ଉପସ୍ଥାପନାରେ ମୁଁ ରାଜଶ୍ରୀ ସାହୁ
1: ଆଉ ମୁଁ ସଂଘମିତ୍ର ପଟ୍ଟନାୟକ। ଆରେ ରାଜଶ୍ରୀ, ଆଜି ତମର ଅଫିସ ଆସିବାରେ ଏତେ ଲେଟ୍ ଯେ।
0: ଆରେ ସଂଘମିତ୍ରା କୁହନି ତମେ ଲେଟ୍ କ'ଣ କି, ଆମ ପଡ଼ିଶା ଘର ଯୋଉ ସବିତା ବାପା, ତାଙ୍କର କ'ଣ ଜରୁରୀ କାମ ପଡ଼ିଲା ବୋଲି କାଲି ରାତିରୁ ସେ ତାଙ୍କ ଗାଁକୁ ଯାଇଛନ୍ତି। ମତେ ବା କହିଯାଇଛନ୍ତି ତାଙ୍କର ଦୁଇ ପୁଅ ଆଉ ତାଙ୍କ ସ୍ୱାମୀଙ୍କ ପାଇଁ ଖାଦ୍ୟ କରିକି ଦବା ପାଇଁକା, ରୋଷେଇ କରି ତାଙ୍କ ଘରକୁ ଖାଇବା ଦେଲି, ତାପରେ ପୁଣି ତାଙ୍କ ଦୁଇ ପୁଅଙ୍କୁ ରେଡି କରି ସ୍କୁଲ ପଠେଇଲି। ଏତେ ସବୁ କରିବା ଭିତରେ ପୁଣି ନିଜ ଘର କାମ ସାର, ତାଙ୍କ ଘର କଥା ବୁଝ, ସବୁ ସାରିକି ଆସିଲା ବେଳକୁ ଲେଟ୍ ହବନି ଆଉ କଣ ହବ କହିଲ।
1: ଆରେ ତମେ ଏତେ ସବୁ କାଇଁ କରୁଥିଲ, ତାଙ୍କ ସ୍ୱାମୀ କଣ କରିପାରିନଥାନ୍ତେ?
0: ତମେ କି କଥା କହୁଛ କହିଲ, ଏଗୁଡା କଣ ପୁରୁଷଙ୍କ ହାତର କଥା, ରୋଷେଇ କରିବା, ଘର କାମ କରିବା, ପୁଣି ପିଲାଙ୍କୁ ସ୍କୁଲ ଛାଡ଼ିବା, ଜଣେ ନାରୀ ଏସବୁ କାମ ଯେମିତି କରିବ ଗୋଟେ ପୁରୁଷ ଲୋକ କଣ କରିପାରିବ?
1: ହଁ ସେଇଟା ତମେ ଠିକ କହିଲ ଯେ ପୁରୁଷମାନେ ନାରୀମାନଙ୍କ ଭଳି କରିପାରିବେନି। ନାରୀମାନେ ଯେପରି ଭାବେ ପରିବାରକୁ ପରିଚାଳନା କରନ୍ତି, ସେ ଘରର କଥା ହେଉ, ଘରର ସଉଦାପତ୍ର କିଣାକିଣି ହେଉ, ଅବା ପିଲାଙ୍କ କଥା ବୁଝିବା, ସେ ସବୁ କିଛି ବହୁତ ଭଲ ଭାବରେ ନାରୀମାନେ ହିଁ ତୁଲାଇ ପାରନ୍ତି।
0: ନିଶ୍ଚିନ୍ତ ରୂପେ ମତେ ତ ଲାଗେ ଗୋଟେ ନାରୀ ବିନା ଗୋଟେ ପରିବାର ପରିଚାଳନା ଅସମ୍ଭବ ପ୍ରାୟ। ଯେଉଁ ଘରେ ନାରୀ ନଥାଏ ସେ ଘରଟି କେବେ ପୁରା ପୁରା ଲାଗେନି। ତେବେ ଗୋଟେ ପରିବାର ପରିଚାଳନା କରିବାକୁ ନାରୀକି ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ସବୁକିଛିର ଦାୟିତ୍ୱ ତୁଲାଇ ସାରିଲା ବେଳକୁ ନିଜ କଥାଟିଏ ନାରୀ ଭୁଲି ଯାଇଥାଏ।
1: ହଁ ବିଲକୁଲ ସତ କଥା, ପରିବାର ପରିଚାଳନାରେ ନାରୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରତିଟି ମହିଳା ମ୍ୟାନେଜମେଣ୍ଟର ପାଠ ପଢ଼ିନଥାନ୍ତି, କିନ୍ତୁ ଘରଟିକୁ କିଭଳି ଭାବେ ସୁଚାରୁ ରୂପେ ପରିଚାଳନା କରିବାକୁ ହୁଏ ନାରୀମାନଙ୍କୁ ବହୁତ ଭଲ ଭାବେ ଜଣା।
0: ହଁ ପ୍ରତ୍ୟେକ ମଣିଷର ମନ କିଣି ତା ମନ ପସନ୍ଦର ଖାଦ୍ୟ ଦେବା ହେଉ କି ତା ମନ କଥା ବୁଝି ତା ସହିତ ସୁଖ ଦୁଃଖ ବାଣ୍ଟିବା ହେଉ, ପ୍ରତ୍ୟେକ କ୍ଷେତ୍ରରେ ନାରୀ ନିଜର ଦକ୍ଷତା ପ୍ରମାଣ କରିପାରେ। ସେଥିପାଇଁ ତ ନାରୀକୁ କୁହାଯାଏ ସର୍ବଂ ସହା।
1: ତେବେ ପରିବାର ପରିଚାଳନାରେ ନାରୀର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ଏ ବିଷୟରେ ଆମେ ପଚାରି ବୁଝିବା କିଛି ମହିଳାମାନଙ୍କୁ।
0: ନିଶ୍ଚିନ୍ତ ରୂପେ ପରିବାର ପରିଚାଳନା କରିବାରେ ନାରୀର କଣ ସବୁ ଭୂମିକା ରହିଛି ଏ ସମ୍ପର୍କରେ ଆମେ ସେମାନଙ୍କର ମତାମତ ଗ୍ରହଣ କରିବା ଏବଂ ସେମାନେ କଣ ସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେ ସମ୍ପର୍କରେ ମଧ୍ୟ ବୁଝିବା।
2: ମ୍ୟାଡାମ ନମସ୍କାର, ଆପଣଙ୍କ ପରିଚୟ?
3: ଜୟ ଜଗନ୍ନାଥ, ମୁଁ ଅଞ୍ଜୁ ପ୍ରଧାନ, ମୁଁ ଗୋଟେ ଗୃହିଣୀ ପ୍ରଥମେ, ତାପରେ ମା, ତାପରେ ଜଣେ ଏକ୍ସ କର୍ପୋରେଟର ବି, ଆଉ ଏବେ ନୂଆ ନୂଆ ମାଷ୍ଟର ସେଫ୍ ହେଇଛି।
2: ମ୍ୟାଡାମ ଆପଣଙ୍କର ତ ଏତେ ଗୁଡିଏ ପରିଚୟ ଦେଲେ, ହେଲେ ସବୁଠାରୁ ଖୁସିର କଥା ଆପଣଙ୍କର ପ୍ରଥମ ପରିଚୟ ଆପଣ ଦେଲେ ଗୃହିଣୀ, ଯୋଉଟା କି ଗୋଟେ ସେଇ ପରିଚୟଟାକୁ ଅନେକ ଭାବନ୍ତି ନ୍ୟୁନ ଭାବନ୍ତି, ମାନେ ଭାବନ୍ତିନି ଏହା ଗୋଟେ ପରିଚୟରେ ଗଣା ବୋଲିକା, କିନ୍ତୁ ଆପଣ ଆପଣଙ୍କର ପ୍ରଥମ ପରିଚୟ ଦେଲେ ଗୃହିଣୀ। ତେବେ ଗୃହିଣୀ ଭାବେ ନିଜକୁ କେତେ ଗର୍ବ ଅନୁଭବ କରନ୍ତି?
3: ନିଶ୍ଚିତ ସମାଜରେ ଗୋଟେ ଗୃହିଣୀ ହବା ଗୋଟେ ସାଧାରଣ କଥା ନୁହଁ। ଗୋଟେ ଆମେ ଗୋଟେ ଗୃହିଣୀର ମାନେ ତମେ କର୍ତ୍ତବ୍ୟ ଦେଖିବାକୁ ଗଲେ ଗୋଟେ ଗୃହିଣୀ ଯଦି ଠିକ ନଥିବ ଘର ଠିକସେ ଚାଲିବ ନାହିଁ, ପିଲା ଘରେ ମଣିଷ ହେଇପାରିବେ ନାହିଁ, ସ୍ୱାମୀ ଭଲି କି ଉନ୍ନତି କରିପାରିବ ନାହିଁ। ଯେହେତୁ ଆମର ଗୋଟେ ଜଏଣ୍ଟ ଫ୍ୟାମିଲି କଲଚର, ଗୋଟେ ଜଏଣ୍ଟ ଫ୍ୟାମିଲିରେ ଗୋଟେ ଗୃହିଣୀ ଗୋଟେ ବଡ ମାନଙ୍କୁ କେମିତି ସମ୍ମାନ ଦବ, ସାନ ମାନଙ୍କୁ କେମିତି ସ୍ନେହ ଦବ, ଟିକେ କେମିତି ସମସ୍ତଙ୍କୁ ପେଟକୁ ଚାହିଁ ସ୍ୱାସ୍ଥ୍ୟକୁ ଚାହିଁ ଗୋଟେ ଭଲ ରୋଷେଇ କରିବ,

0: କାହିଁକି ନା ଗୋଟେ ଆମର ରୋଷେଇ ଘର ଗୋଟେ ହେଲା, ଭାବିନିଏ ଗୋଟେ ମିନି ଟେ ହେଲ୍ଥ ସେଣ୍ଟର କହିଲେ ଚଳେ।
1: ଆଜ୍ଞା
0: କାହିଁକି
1: ଆଜ୍ଞା
0: ଯଦି ଆଜିକାଲି ଦେଖିବ କାହାର ଗୋଟେ ବ୍ଲଡ ପ୍ରେସର ଅଛି, କାହାର ଡାଇବେଟିସ ଅଛି, ଯଦି ଆମେ କଣ କରିବା, ଗୃହିଣୀ ଯଦି ଠିକ ଭାବରେ ରୋଷେଇ ନ କରିବ ମାନେ
1: ଆଜ୍ଞା
0: କାହାର ବ୍ଲଡ ପ୍ରେସର ଅଛି, ଲୁଣ କମ ହବ, ଡାଇବେଟିସ ଅଛି, ଆଳୁ ପଡିବ ନାହିଁ, ଆମେ ଏସବୁ ଯଦି ଧ୍ୟାନ ନ ଦବା ତ କଣ ହବ, ଘରର ସ୍ୱାସ୍ଥ୍ୟ ଖରାପ ହବ। ଯଦି ସ୍ୱାସ୍ଥ୍ୟ ଖରାପ ରହିଲା ତ ଆମେ ଯେତେ ରୋଜଗାର କରୁନା କାହିଁକି ଆମର ପଇସା ଅଣ୍ଟିବ ନାହିଁ କି ଆମେ ଉନ୍ନତି କରିପାରିବାନି। ତ
1: ନିଶ୍ଚିନ୍ତ ରୂପେ
0: ଗୃହିଣୀର ତମେ ଲାଇନ୍ ଆଣ୍ଡ ଲେନ୍ଥ ଭାବିଲା ବେଳକୁ ମାନେ ଉପରୁ ନେଇକି ତଳ ଯାଏ ଗୃହିଣୀ ହିଁ ଡିପେଣ୍ଡ କରୁଛି ସମାଜରେ ଗୋଟେ କିଛି ପ୍ରୋଗ୍ରେସ କରିବା ପାଇଁ। ଯଦି ଗୋଟେ ଭଲ ଗୃହିଣୀ ହଉଛି ତ ସିଏ ଜାଣିବ ଗୋଟେ ସମାଜ ପାଇଁ ଗୋଟେ ଆସେଟ।
1: ହଁ ନିଶ୍ଚିନ୍ତ ରୂପେ ମାନେ ଗୃହିଣୀକୁ ସମସ୍ତେ ଭାବନ୍ତି ଗୃହିଣୀର କିଛି କାମ ନାହିଁ, ସେ ଘରେ ରହୁଛି, ମାନେ ସମାଜ କେବେ ତାକୁ ଆକ୍ସେପ୍ଟ କରିପାରେନି, ତା କାମକୁ କେବେ ମାନେ ସମ୍ମାନ ଦେଇପାରେନି, ତାର କାମକୁ କେବେ।
0: ଆମର ତ ଓଡ଼ିଆରେ ଗୋଟେ କଥା ଅଛି ନା, ତୋ ହାତରେ ଖଡା ସିଝିବନି।
1: ହଁ ହଁ
0: ସିଏ
1: ହଁ
0: ତ
1: ଆଜ୍ଞା
0: କେତେ ଖଡା ସିଝଉଛି, ଯଦି ସିଏ
1: ହଁ
0: ଦିନେ ସିକ୍ଲିମ ନବ ତ
1: ଆଜ୍ଞା
0: ତମେ
1: ଆଜ୍ଞା
0: ଜାଣିବ ତା ହାତରେ କେତେ ଖଡା ସିଝୁଛି ସିଝୁନି।
1: ବଢିଆ କଥା କହିଲେ ମ୍ୟାଡମ। ମାନେ ଗୃହିଣୀ ବିନା ଗୃହିଣୀରେ ଘରଟା ଗୋଟେ ମାନେ କେବଳ ଗୋଟେ ସିମେଣ୍ଟର କାନ୍ଥ ସହିତ ସମାନ ହେଇଯିବ ଘରଟା
0: ସମାନ
1: ମାନେ।
0: ପୁରା ଠିକ।
1: ଆଜ୍ଞା ଆଜ୍ଞା ସତ କଥା ମ୍ୟାଡମ। ତେବେ ଗୃହିଣୀ କି ଅନେକ ଯୋଉ ମିଳେନି ତାକୁ ସେ କରୁ ସେଇଟା କଲେ ଆମେ ଖାଇଦଉ, ହେଲେ କେବେ ରୋଷେଇର ତାର ପ୍ରଶଂସା କରିବାକୁ ସମୟ ମିଳେନି, ମାନେ ଗୃହିଣୀକୁ ଆମେ ସେତିକି ଦେଇପାରୁନା ଯେତିକି ସମ୍ମାନ ଦବା କଥା। ତେବେ ଯଦି ଆମେ
0: ହଁ
1: ଗୃହିଣୀକୁ ସେତିକି ସମ୍ମାନ ଦବା ବା ଗୃହିଣୀକୁ କଥା ସେତିକି ବୁଝିବା, ତେବେ ସେ ଘରଟାକୁ ଆହୁରି ସୁନାର ମନ୍ଦିର କରିପାରିବ ମ୍ୟାଡମ। ତେବେ ଆପଣ ଯେମିତି କହିଲେ ଯେ ଆପଣଙ୍କର ଗୋଟେ ଯୌଥ ପରିବାର, ତେବେ ଗୋଟେ ଆଜିକାଲି ତ ନ୍ୟୁକ୍ଲିୟର ପରିବାର ବା ବାପା ମା ଛୁଆକୁ ନେଇକି ପରିବାର ଅଧିକ, ତେବେ ଯୌଥ ପରିବାରରେ ଗୃହିଣୀର ଭୂମିକାଟା କଣ ରହିଛି ଆହୁରି?
0: ଅଧିକ ବଢିଯାଏ ଯୌଥ ପରିବାରରେ ବି। ମୁଁ ଭାବୁଛି ଜଏଣ୍ଟ ଫ୍ୟାମିଲି ସିଷ୍ଟମ ଗୋଟେ ଏତେ ସୁନ୍ଦର ସିଷ୍ଟମ, ମାନେ ଆମେ ସାମାନ୍ୟ ଛୋଟ ଛୋଟ ଖୁସି ପାଇଁ ଜଏଣ୍ଟ ଫ୍ୟାମିଲିକୁ ଭାଙ୍ଗି ଦଉଛୁ, କିନ୍ତୁ
1: ଆଜ୍ଞା
0: ତାର ଏତେ କିଛିଟା ମାଇନସ ପଏଣ୍ଟ ଅଛି ଆଉ
1: ଆଜ୍ଞା
0: କିନ୍ତୁ ପ୍ଲସ ପଏଣ୍ଟ ତାର ବହୁତ।
1: ଆଜ୍ଞା
0: ଯଦି ଦି ତିନିଟା ମାଇନସ ପଏଣ୍ଟ ଥିବ ତ 10ଟା 15ଟା ତାର ପ୍ଲସ ପଏଣ୍ଟ ଥିବ। କିନ୍ତୁ
1: ଆଜ୍ଞା
0: ମାଇନସ ପଏଣ୍ଟ ଖାଲି ଏତିକି କହୁଛି, ମାଇନସ ପଏଣ୍ଟ ତମର ହେଲା ଖାଲି ଆମକୁ ଯଦି ଆମେ, ଏଇଟା ମାଇନସ ବି ନୁହଁ, ଯଦି ତମେ ମାଇନସ ରେ ନବାକୁ ଚାହୁଁଛ ତ ମାଇନସ ରେ ନେଇପାରିବ। ଯେମିତି ଆମକୁ ଟିକେ ବଡ ସାନ ମାନିକି ଚାଲିବାର ଅଛି,
1: ଆଜ୍ଞା
0: ସମାଜର କିଛି କଲଚର କୁ ମାନିକି ଚଳିବାର ଅଛି,
1: ଆଜ୍ଞା
0: ଆଉ ଟିକେ ଯେମିତି କହନ୍ତି ନି ଆମେ ଟିକେ କିଛି ଦେଲେ ଆମେ ବହୁତ କିଛି ପାଇବା,
1: ଆଜ୍ଞା ଆଜ୍ଞା
0: ଜଏଣ୍ଟ ଫ୍ୟାମିଲି ସିଷ୍ଟମରେ ସେଇଆ ଅଛି। ଗୋଟେ
1: ଆଜ୍ଞା
0: ସାଧାରଣ ଗୋଟେ ଏକ୍ସାମ୍ପଲ ଦଉଛି, ମୋ ନିଜର ଏଇ ପର୍ସନାଲ ଏକ୍ସାମ୍ପଲ ଦଉଛି।
1: ଆଜ୍ଞା
0: ଦେଖ ମୁଁ ଯେବେ ମୋ ପୁଅ ଛୋଟ ଥିଲା ମୁଁ
1: ଆଜ୍ଞା
0: କର୍ପୋରେଟରେ ଛିଡ଼ା ହେଲି, ତାର
1: ଆଜ୍ଞା
0: ବୟସ ତମେ 4 ବର୍ଷ।
1: ଆଜ୍ଞା
0: ଗୋଟେ ତମେ ଜାଣିଥିବ ଗୋଟେ କର୍ପୋରେଟରେ ଛିଡ଼ା ହେଲା ମାନେ ତମର
1: ଆଜ୍ଞା
0: ଘରରୁ ଅଧା ସମୟ ତମକୁ ବାହାରେ ରହିବାକୁ ପଡିବ।
1: ହଁ ହଁ ନିଶ୍ଚିନ୍ତ ରୂପେ
0: ଯଦି ମୁଁ ନ୍ୟୁକ୍ଲିୟର ଫ୍ୟାମିଲିରେ ଥାଆନ୍ତି ମୋ 4 ବର୍ଷର ଛୁଆକୁ ଛାଡ଼ିକି ମୁଁ ଯାଇପାରନ୍ତି କି?
1: ନିଶ୍ଚିନ୍ତ ରୂପେ
0: କ୍ୟାମ୍ପେନିଂ କରିବାକୁ ହଉ, ମିଟିଂ ଆଟେଣ୍ଡ କରିବାକୁ ହଉ, ମୁଁ ଯାଇପାରନ୍ତି କି?
1: ଆଜ୍ଞା ଆଜ୍ଞା
0: ଜମା ବି ଯାଇପାରନ୍ତିନି,
1: ହଁ ହଁ ହଁ
0: ଯେହେତୁ ମୁଁ ଗୋଟେ ଜଏଣ୍ଟ ଫ୍ୟାମିଲି ସିଷ୍ଟମରେ ଥିଲି। ମୋ ବଡ ଯା, ମୋ ସାନ ଯା, ଆଉ ସମସ୍ତେ ମିଶିକି ମୋ ଦେଢ଼ଶୁର ମୋ ଦିଅର ମାନେ ମାନେ ସିଏ ବିଲକୁଲ ବି ଫିଲ୍ କଲା ନେଇ କି ମୁଁ ଏକଲା ଅଛି।
1: ଆଚ୍ଛା ଦାୟିତ୍ୱଟା ବାଣ୍ଟି ହେଇଯାଏ।
0: ନିଶ୍ଚିତ ଦାୟିତ୍ୱ ବାଣ୍ଟି ହେଇଯାଏ, ଖାଲି ତମର ଟିକେ ଇଏ କରିବାକୁ ପଡେ, ବଡ ସାନ ମାନିକି ଚାଲ।
1: ଆଜ୍ଞା
0: ତା'ଠୁ ଅଧିକ କିଛି ନଥାଏ ଜଏଣ୍ଟ ଫ୍ୟାମିଲିରେ। ତମେ ମାନେ କହନ୍ତିନି ତମେ ମୋତେ ଏତିକି ଟିକେ ଭଲ ପାଇବ, ମୁଁ ତମକୁ ବହୁତ ଭଲ ପାଇବା ଦେବି। ଆଉ
1: ଆଜ୍ଞା
0: ଇନ୍ ତାର ଅପୋଜିଟ୍ ସାଇଡ୍ରେ ରହିଛି ନ୍ୟୁକ୍ଲିୟର ଫ୍ୟାମିଲି।
1: ଆଜ୍ଞା
0: ବେମାର ପଡିଛ ତମେ ଆଣିକି ଖାଇବ କଣ ନା, ବ୍ରେଡ ଆଣିକି ଖାଇବ, ବାହାରୁ ଜୋମାଟୋ ସ୍ୱିଗି ଆଣିକି ଖାଇବ,
1: ଆଜ୍ଞା
0: ତମକୁ
1: ଆଜ୍ଞା
0: ଘରେ କେହି ପଚାରିବାକୁ ନାହାନ୍ତି କି ତମେ ଦେହ ଭଲ ଅଛି କି ନାହିଁ, ମୁଣ୍ଡରେ ପାଣି ପଟି ହବ କି ନାହିଁ। ଇଭେନ୍ ଯେବେ ତମର ଘରେ ଦେହ ଖରାପ ହେଲା ଜଏଣ୍ଟ ଫ୍ୟାମିଲିରେ, ତମର ନା ସ୍ୱାମୀକୁ କିଛି ଅସୁବିଧା ହଉଛି ନା ତମର ପିଲାକୁ କିଛି ଅସୁବିଧା ହଉଛି, ମାନେ
1: ଆଜ୍ଞା
0: କିଛି ମାନେ କାହାର କିଛି ଅସୁବିଧା ନାହିଁ, ଘରଟା ସୁରୁଖୁରୁ ଭାବରେ ଚାଲିଛି। କିନ୍ତୁ ଜଏଣ୍ଟ ନ୍ୟୁକ୍ଲିୟର ଫ୍ୟାମିଲିରେ ଜଣେ ଟିକେ ସ୍ୱାମୀର ଦେହ ଖରାପ ହଉ କି ସ୍ତ୍ରୀର ଦେହ ଖରାପ ହଉ, ମାନେ ପୁରା ଘରଟା ଅସ୍ତବ୍ୟସ୍ତ।
1: ନିଶ୍ଚିନ୍ତ
0: କେତେ
1: ରୂପେ ମ୍ୟାଡମ
0: ସୁନ୍ଦର ମାନେ ବ୍ୟବସ୍ଥା ଆମର ଜଏଣ୍ଟ ଫ୍ୟାମିଲି ସିଷ୍ଟମଟା।
1: ଆଜ୍ଞା ନିଶ୍ଚିନ୍ତ ରୂପେ ମ୍ୟାଡମ ଯୌଥ ପରିବାର ଯୋଉ ମଜା ଅଛି ବା ଯୌଥ ପରିବାରରେ ଯୋଉ ମାନେ ଖୁସି ଅଛି ସେଇଟା କେବେ ବି ଗୋଟେ ନ୍ୟୁକ୍ଲିୟର ଫ୍ୟାମିଲିରେ ନଥାଏ। ଟିକେ କୋଉଠି ତ୍ୟାଗ କରିଦେଲେ ବହୁତ ଗୁଡ଼େ ଖୁସି ମିଳିପାରେ।
0: ବହୁତ ବହୁତ ବି ତ୍ୟାଗ ନୁହଁ, କହିଲି ନା ତମେ ଏତିକି ଟିକେ ଭଲ ପାଇବ

0: ଭଲ ପାଇବା ପାଇବ। ଆଜ୍ଞା, ଆମେ ସାଧାରଣ ଟିକେ ସ୍ଵାଧୀନତା ପାଇଁ କି ମୁଁ ଟିକେ ଭାବିନିଏ, ମୁଁ ନା ଆମର ଗୋଟେ ପୁରୀ କଲଚର ଅଛି ଶାଢୀ ପିନ୍ଧିବା, ସାଧାରଣ ଗୋଟେ ମୁଁ କଣ ନା ମୋର ମନ ଭିତରେ ଗୋଟେ ଇଚ୍ଛା ହଉଛି କଣ ମୁଁ ଗୋଟେ ଡ୍ରେସ ପିନ୍ଧିକି ବାହାରେ ବୁଲିବି, ଏକ୍ସାମ୍ପଲ ଦଉଛି ଗୋଟେ ମାନେ ଛୋଟ, ସେଇଠି ସାଧାରଣ ଗୋଟେ ମୁଁ କଣ ନା ମୁଁ ଜଏଣ୍ଟ ଫ୍ୟାମିଲିରେ ଡ୍ରେସ ପିନ୍ଧି ପାରୁନି, ଏଇଟା ଏତିକି ଗୋଟେ ଛୋଟ ଡିମାଣ୍ଡ ପାଇଁ ମୁଁ ଗୋଟେ କେତେ ଯେ ବଡ ଜିନିଷ ହରଉଛି ସେଇଟା ମୁଁ ଭାବି ପାରୁନି।
1: ମାନେ ଆଉ ଗୋଟେ କଥା, ଯୌଥ ପରିବାରକୁ ଯଦି ହସଖୁସିରେ ବା ଗୋଟିଏ ସୂତାରେ ବାନ୍ଧି ରଖିବା ପାଇଁ କା ଗୋଟେ ନାରୀର ଭୂମିକା ଗୋଟେ ସବୁଠାରୁ ଅଧିକ ଥାଏ। ଯୋଉ ଘରେ ନାରୀମାନେ ପରିବାରକୁ ପରିଚାଳନା ଠିକ ସେ କରିପାରନ୍ତି ସେଇ ଘରେ ହିଁ ଯୌଥ ପରିବାରଟା ତିଷ୍ଠିକି ରହିପାରିଛି ବର୍ତ୍ତମାନ ସୁଦ୍ଧା, ଯେତକ ବି ଯୌଥ ପରିବାର ତିଷ୍ଠିଛି। ତେବେ ଆପଣଙ୍କୁ କଣ ଲାଗେ, ନାରୀର ଭୂମିକା କେତେ ରହିଛି ଗୋଟେ ଯୌଥ ପରିବାରକୁ ପରିଚାଳନା କରିବା ବା ଯୌଥ ପରିବାରକୁ ଏକାଠି କରି ରଖିବାରେ?
0: ନା, ତମେ ଠିକ କହିଲ, ନାରୀର ଭୂମିକା ସବୁଠୁ ଅଧିକ, ଆଉ ତା ଦେହରେ ଯଦି 75% ନାରୀର ଭୂମିକା ଅଛି ତ 25% ପୁରୁଷର ବି ଅଛି। ତେବେ ଆମେ ନିଜର ସ୍ୱାର୍ଥ ପାଇଁ ଘରେ ସ୍ୱାମୀ ମାନଙ୍କୁ ବି କାନବିରେ କହିବୁ, ଏମିତି ହେଲା, ଏମିତି ହେଲା, ସେମିତି ହେଲା, ଏଇଟା କହିବୁ, କିନ୍ତୁ ସେଇଟା ଆମର ଏକ୍ଟା ଯୋଉ କହିଲି ନା ଯୋଉଠି ଛୋଟ ଛୋଟ ସ୍ୱାର୍ଥ ପାଇଁ, ସେଟା ଯଦି ବି ଆମେ କହିଲୁ 25% ଦାୟିତ୍ୱ ହଜବେଣ୍ଡ ମାନଙ୍କର ବି ହୁଏ, ସ୍ୱାମୀ ମାନଙ୍କର ବି ହୁଏ, କି ବାଲାନ୍ସ କରିକି ଚଳେଇବା କି କେତେ ଦୂର ମୋ ସ୍ତ୍ରୀ ଠିକ କହୁଛି, ସେଟା ବି ଗୋଟେ ମାନିବାର ଅଛି। ଗୃହିଣୀର ଇଏ ହେଲା କି ଆମେ ଯଦି ଗୋଟେ ପୁରୁଷ ଲୋକ ବାହାରେ ରୋଜଗାର କରିବାକୁ ଗଲେ, ଆମ ସ୍ତ୍ରୀ ଲୋକ କାମ ହେଲା ପରିବାରକୁ ବାନ୍ଧିକି ରଖିବା, ଯଦି ଗୋଟେ ପୁରୁଷ ଆସୁଛି ବାହାରୁ ଆଗେ ଆମେ ତାକୁ ପେଟ ପୁରା ଖାଇବାକୁ ଦବା, ତାପରେ ଆମେ ଘରର କଣ ସମସ୍ୟା ଜଣେଇବା। ଯଦି ଆମେ ଆସୁ ଆସୁ ଗୋଟେ କହିବା ଏମିତି ହେଇଗଲା, ସେମିତି ହେଇଗଲା, ଏମିତି ଘରେ ଡିଜାଷ୍ଟର ହେଇଗଲା, ଇଏ ହେଇଗଲା, ତ କଣ ହବ? ଗୋଟେ ହଜବେଣ୍ଡ ମାନଙ୍କର ସ୍ୱାମୀ ମାନଙ୍କର ବି ଗୋଟେ ପେସେନ୍ସ ନଥାଏ ଶୁଣିବାର, କ୍ୱିକ୍ ଡିସିଜନ ନେଇଯାନ୍ତି କି ହେଇଗଲା ଯେ ଚାଲ ଏଇଟା କର,
1: ମାନେ ପରିସ୍ଥିତିକୁ ବୁଝି କେମିତି ସିଚୁଏସନଟା ବା ମାନେ କେମିତି କା ଆଡଜଷ୍ଟ କରାଯାଇ ପାରିବ, କୋଉଠି କଣ କହିବାକୁ ପଡିବ, କୋଉଠି କଣ କରିବାକୁ ପଡିବ।
0: ନିଶ୍ଚିତ, ମାନେ ଗୋଟେ ଗୋଟେ ମୁଣ୍ଡ ଥଣ୍ଡା ହେଲା ପରେ ଯଦି ସେଇ କଥାଟା ତମେ କହିବ ଗୋଟେ ସେଇଟା କନଷ୍ଟ୍ରକ୍ଟିଭ ୱେରେ ଯିବ, ଆଉ ସେଇ କଥାଟାକୁ ହିଁ ଆମେ ଗୋଟେ ରାଗ ମୁଡ୍ରେ ଗୋଟେ ଅସମୟରେ ସେଇ କଥାଟା ଯଦି ଆମେ କହିଦବା କଣ ହବ, ମାନେ ଭୁଲ ଡିସିଜନ ହେଇଯିବ, ଆଉ ଘରଟା ଭିତରେ ତିକ୍ତତା ବଢିବ, ଏସବୁ ହବ। ଆମର ସ୍ତ୍ରୀ ଲୋକଙ୍କ କାମ ହେଲା ଘରେ ଆମେ ହେଲୁ ବ୍ରିଜ, କେମିତି କାହା ଭିତରେ ସ୍ନେହ ମମତା ବାନ୍ଧିକି ରଖିବା, କାହିଁକି ପୁରୁଷ ଲୋକ ଜାଣିଛି ସେମାନେ ଏତେ ଡେଟ୍ ବେଟ୍ ମନେ ରଖିପାରନ୍ତିନି, କାହାର ଜନ୍ମଦିନ ହେଲା, କାହାର ଆନିଭର୍ସରୀ ହେଲା, ଗୋଟେ ସାଧାରଣ ଗୋଟେ ସ୍ତ୍ରୀ ଲୋକ କାମ ହେଲା ସେ ମନେ ପକେଇକି ହଜବେଣ୍ଡକୁ କହିବା କଥା ଆଜି ଆର ଜନ୍ମଦିନ ଟିକେ ୱିଶ୍ କରିଦେଲ, ଭାଣିଜୀ ମାନେ ହେଲେ, ନଣନ୍ଦ ମାନେ ହେଲେ, ଏମାନଙ୍କୁ ସ୍ତ୍ରୀ ଲୋକଙ୍କ କାମ ହେଲା ସେମାନଙ୍କୁ ମନେ ପକେଇଦେବା।
1: ମାନେ ଏଇ ଛୋଟ ଛୋଟ ଜିନିଷ ବି ବହୁତ ମାଇନେ ରଖେ, ଆଉ ସେଇଟା ହିଁ ଗୋଟେ ଗୋଟେ ଖୁସିର ଚାରା ରୋପଣ କରେ ଯୋଉଟା କି ପରବର୍ତ୍ତୀ ସମୟରେ ଗୋଟେ ବହୁତ ହରିଭରି ଜଙ୍ଗଲ ହେଇପାରିବ।
0: ତମେ ଗୋଟେ ଖୁସି ପାଇବା ପାଇଁ ମାନେ ନାହିଁ କି ମୋ ପାଖରେ ବହୁତ କିଛି ହେଲେ ମୁଁ ଖୁସି ବାଣ୍ଟିବି, ଏଇ ଛୋଟ ଛୋଟ ଖୁସିରେ ହିଁ ବଡ ଖୁସି ତିଆରି ହୁଏ, ଏଇଟା କିଛି ମାନେ ତା ପାଇଁ କିଛି ଗୋଟେ ରକେଟ ସାଇନ୍ସ ନୁହଁ, ଏଇଟା କିଛି ରକେଟ ସାଇନ୍ସ ନୁହଁ ଯେ ଏଇଟା ନାଲି ତାରରୁ ଗ୍ରୀନ ତାର ଯୋଡିଲେ ଗୋଟେ ଖୁସି ବାହାରିବ, ଏଇଟା ଆମ ମନର ମନର ମିଳନର କଥା, ମାନେ ଗୋଟେ କାହା ମନ ଏଇଟା ଭାବିବା କଥା, ମୁଁ ଯାହାଦେହରେ ଖୁସି ହଉଛି ମୁଁ ସେଇ ଖୁସିଟା ଅନ୍ୟକୁ କାହିଁକି ନ ଦେବି, ମୁଁ ଜାଣିଛି ମତେ କିଏ ଗୋଟେ ୱିଶ୍ କଲେ ମୁଁ ଖୁସି ହୁଏ, ମୁଁ କାହାକୁ କାହିଁକି ନ ୱିଶ୍ କରିବି। ତ ଏଇ ଛୋଟ ଛୋଟ ଜିନିଷ ହେଲା ବହୁତ ଗୃହିଣୀ ମାନଙ୍କର, ଯୋଉ ଘରର ଛୋଟ ଛୋଟ ଜିନିଷକୁ ଯଦି ସେମାନେ ମାନିକି ଚାଲିବେ, କହିକି ଚାଲିବେ, ସମସ୍ତଙ୍କୁ ଯୋଡିକି ଚାଲିବେ, ତ ଜଏଣ୍ଟ ଫ୍ୟାମିଲି ସିଷ୍ଟମ ଗୋଟେ ବିରାଟ କିଛି ମ୍ୟାଟର ନୁହଁ, ଆମେ ସାଧାରଣ ସ୍ୱାସ୍ଥ୍ୟ ପାଇଁ ଭୁଲି ଯାଉଛୁ ଆଉ।
1: ଆପଣ ମହିଳାମାନଙ୍କୁ କି ବାର୍ତ୍ତା ଦେବାକୁ ଚାହିଁବେ ମ୍ୟାଡମ?
0: ମୁଁ ମହିଳାମାନଙ୍କୁ ଗୃହିଣୀ ମାନଙ୍କୁ ଏଇ ବାର୍ତ୍ତା ଦେବି, ଇଣ୍ଡିପେଣ୍ଡେଣ୍ଟ ହୁଅ, ଇଣ୍ଡିପେଣ୍ଡେଣ୍ଟ ମାଇଣ୍ଡରେ ହୁଅ, ଇଣ୍ଡିପେଣ୍ଡେଣ୍ଟ ମାନେ ତମର ବାହାରି ଦେଖା ବାହାରି ବେଶଭୂଷାରେ ନୁହଁ, ତମେ ଥିଙ୍କିଙ୍ଗରେ ଇଣ୍ଡିପେଣ୍ଡେଣ୍ଟ ହୁଅ, ତମେ ନିଜ କାର୍ଯ୍ୟରେ ଇଣ୍ଡିପେଣ୍ଡେଣ୍ଟ ହୁଅ, ଇଣ୍ଡିପେଣ୍ଡେଣ୍ଟ ହେବା ନିଜର ନିଜର ସେଲ୍ଫ ଆଇଡେଣ୍ଟିଟି ବନେଇବା ବହୁତ ଜରୁରୀ, ଖାସ କରି ଆଜି ତାରିଖରେ, କିନ୍ତୁ ଫ୍ୟାମିଲି କଷ୍ଟରେ ନୁହଁ, ଫ୍ୟାମିଲିକୁ ନେଇକି ନିଜେ ଇଣ୍ଡିପେଣ୍ଡେଣ୍ଟ ହେବା, ନିଜର ଇନକମ୍ କରିବା, ଏଟା କିଛି ମୁଁ ଖରାପ ମନେ କରୁନି, କିନ୍ତୁ ଇଣ୍ଡିପେଣ୍ଡେଣ୍ଟ ହେଇକି ଆମେ

0: ଯୋଉ ଆମକୁ ଆଜିକାଲି ଇଣ୍ଡିପେଣ୍ଡେଣ୍ଟ ମଡର୍ଣ୍ଣର ଡେଫିନେସନ୍ ହେଲା ଯୋଉ ଆଜିକାଲି ସବୁ ପିନ୍ଧୁଛନ୍ତି ଚିରା କଟା ଡ୍ରେସ୍ ଏସବୁ, ଏଇଟା ଇଣ୍ଡିପେଣ୍ଡେନ୍ସର ନିଶାନି ନୁହଁ। ଇଣ୍ଡିପେଣ୍ଡେଣ୍ଟ ଆମେ ମାଇଣ୍ଡରେ ହବା, ଇଣ୍ଡିପେଣ୍ଡେଣ୍ଟ ଆମ ଥଟ୍ରେ ହବା, ଆମ ବିଚାର, ଆମ ସୁନ୍ଦର ବିଚାର। ଆମର କେତେ ସୁନ୍ଦର, ମାନେ ଆମର ଯଦି ଆମେ ଜଗନ୍ନାଥ ସଂସ୍କୃତିକୁ ନେଇକି ଚାଲିବା, ତା ଦେହରେ ତ କହିନାହାନ୍ତି କି ତମେ ବିରୋଧ କରିକି ଇଏ କର। ଫ୍ୟାମିଲିକୁ ନେଇକି ବି ଆଗକୁ ଯାଇପାରିବା, ଫ୍ୟାମିଲିକୁ ସାଙ୍ଗରେ ନେଇକି ସେ ଫ୍ୟାମିଲି ଆହୁରି ଖୁସି ହେବେ, ଫ୍ୟାମିଲି ଆହୁରି ବୁଷ୍ଟ କରିବେ ଆମକୁ। ପରିବାରକୁ ନେଇକି ଆଗକୁ ଯିବା, ପରିବାରକୁ ଛାଡ଼ିକି ନୁହଁ।
1: ଆଜ୍ଞା ମ୍ୟାଡମ, ଅଶେଷ ଅଶେଷ ଧନ୍ୟବାଦ, ଏତେ ସୁନ୍ଦର ବାର୍ତ୍ତା ଦେଲେ। ପ୍ରତ୍ୟେକ ଶବ୍ଦ ଭିତରେ ଗୋଟେ ପ୍ରେରଣାର ଉତ୍ସ ଭରି ରହିଛି। ଯେଉଁ ମହିଳାମାନେ ଶୁଣିବେ ସେମାନେ ନିଶ୍ଚିନ୍ତ ରୂପେ ଅନୁପ୍ରେରଣା ପାଇଥିବେ ଯେ ପରିବାରକୁ କେମିତି ପରିଚାଳନା କରାଯାଏ ଏବଂ ନାରୀର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ଗୋଟେ ହସ ଖୁସିର ପରିବାର ପଛରେ। ଅଶେଷ ଅଶେଷ ଧନ୍ୟବାଦ ଆପଣଙ୍କର ବହୁମୂଲ୍ୟ ସମୟ ପାଇଁ। ଆଶା କରୁଛି ଆପଣଙ୍କ ବାର୍ତ୍ତା ଆମ ଶ୍ରୋତା ଭଉଣୀମାନଙ୍କୁ ପସନ୍ଦ ଆସିଥିବ। ନମସ୍କାର ମ୍ୟାଡମ୍।
0: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।

0: ନମସ୍କାର ମ୍ୟାଡ଼ାମ, ଆପଣଙ୍କର ପରିଚୟ?
1: ଏଲୋରା ମହାନ୍ତି, ଡେଲାଙ୍ଗ ବ୍ଲକ। ହଁ, ମୁଁ ଜଣେ ଗୃହିଣୀ।
0: ଜଣେ ଗୃହିଣୀର ପରିବାର ପରିଚାଳନା ବା ପରିବାରକୁ ଏକାଠି ବାନ୍ଧି ରଖିବାରେ ଗୋଟେ ନାରୀ ବା ଗୋଟେ ଗୃହିଣୀର କଣ ଭୂମିକା ଥାଏ ବୋଲି ଆପଣ ଅନୁଭବ କରନ୍ତି?
1: ହଁ, ନାରୀର ଗୋଟେ ବହୁ ବଡ ଭୂମିକା ଅଛି, ତାର ଧୈର୍ଯ୍ୟ ଆଉ ସହନଶୀଳତା। କଷ୍ଟ ସହିକି ତାକୁ ଆଗେଇ ନେଲେ ପରିବାର ଠିକରେ ଚାଲିବ, ଯୋଉଟା କି କରିବାକୁ ନିହାତି ପଡୁଛି। ଆଉ ତା ସାଙ୍ଗରେ ବି ସମସ୍ତଙ୍କ ସହଯୋଗ ପରିବାରର।
0: ମାନେ ଗୋଟେ ନାରୀର ଧୈର୍ଯ୍ୟ ସହନଶୀଳତା ଥିଲେ ଗୋଟେ ପରିବାରଟେ ଖୁସିରେ ବିତି ପାରିବ। ତା ସହିତ ଗୋଟେ ନାରୀ ଯେ ଯଥେଷ୍ଟ ନୁହଁ, ତା ସହିତ ସମସ୍ତଙ୍କର ସହଯୋଗ ଟିକେ ଟିକେ ମିଳିଲେ ପରିବାରଟା ଆଗକୁ ଭଲସେ ବଢିପାରିବ। ତେବେ ଆପଣ ଜଣେ ଗୃହିଣୀ, ଆପଣଙ୍କୁ ଯେତେବେଳେ ପରିବାରକୁ ଯେତେବେଳେ ଏକାଠି କରନ୍ତି, ଏକାଠି ମାନେ ପରିବାରକୁ ଚଳେଇବାକୁ ପଡେ, ଆପଣଙ୍କୁ କଣ କଣ ସବୁ ସମସ୍ୟାର ସମ୍ମୁଖୀନ ହବାକୁ ପଡିଥାଏ?
1: ଆମର ତ ଜଏଣ୍ଟ ପରିବାର, ତେଣୁ ବହୁ ସମସ୍ୟା ଅଛି। ଖାଇବା ପିଇବାଠୁ ଜିନିଷପତ୍ର ସରିଯାଇଥିବ, କେମିତି ଆସିବ, କଣ କରିବ, ଏସବୁ ସମସ୍ୟା ସମାଧାନ କରିବାକୁ ବହୁତ ସମୟ ଲାଗେ। ଆଉ ଧୈର୍ଯ୍ୟର ସହିତ ତାକୁ ସମାଧାନ କରିବାକୁ ବି ମଧ୍ୟ ପଡେ।
0: ଆପଣ ଯେମିତି କହିଲେ କି ପରିବାର ଗୋଟେ କୁ ବାନ୍ଧି ରଖିବା ଭିତରେ ଗୋଟେ ନାରୀକି ବି ବହୁତ ପ୍ରକାର ସମସ୍ୟାର ସମ୍ମୁଖୀନ ହବାକୁ ପଡିଥାଏ। କେତେବେଳେ କଣ ନଥାଏ ରୋଷେଇ କରିବା, କୁହାଯାଏ ଗୋଟେ ନାରୀ ଗୋଟେ ପ୍ରଥମେ ଗୃହିଣୀ ହବା ଆଗରୁ ସେ ଗୋଟେ ଭଲ ମ୍ୟାନେଜର, କିଏ କାହା ହସ କିଏ କାହା ହସ ପଛର ଲୁହ ସବୁକିଛି ନାରୀ ପଢିପାରିବେ। ତ ଆପଣ ବି ଜଣେ ନାରୀ ଭାବରେ ଆପଣଙ୍କର ପରିବାରରେ କିଏ କେତେବେଳେ ରାଗରୁଷ ଥିବ, ପିଲା ଛୁଆଙ୍କର ଅଭିମାନ ମାନ ଅଜଟ ସବୁ ଆସିକି ମା ଉପରେ ଝାଡି ଦିଅନ୍ତି, ସେମିତି ଗୋଟେ ପରିସ୍ଥିତି ଯେତେବେଳେ ବିପରୀତ ପରିସ୍ଥିତି ଆସେ ସେସବୁରେ ଆପଣ କଣ କେମିତି ଧୈର୍ଯ୍ୟ ରଖନ୍ତି, କେମିତି ବୁଝାନ୍ତି?
1: ହଁ, ପରିବାରରେ କାହାକୁ କୋଉ ରୂପରେ ବୁଝେଇବାକୁ ପଡିବ ସେଇଟା ବି କରିପାରେ ଆଉ।
0: ଆପଣ ଯୋଉଟା ଚାହୁଁଥିଲେ ହବାକୁ ସେସବୁକୁ ପଛରେ ପକେଇ ଦେଇଛନ୍ତି ନା ଆପଣ ଯାହା?
1: ନିଶ୍ଚିତ ଭାବେ ମୋ ଜୀବନରେ ମାନେ ଭଗବାନ ସବୁ ଦେଇଛନ୍ତି, କିନ୍ତୁ ମୁଁ ତାକୁ ସଫଳ ରୂପାୟନ ଦେଇପାରିନି। ହୁଏତ ମୋ ପରିସ୍ଥିତି ପ୍ରତିକୂଳ ହେଇଯାଇଛି, ସେଟା ମୁଁ କରିପାରିନି, ସେଇଟା ମୋ ଜୀବନ ବଡ ଦୁଃଖ।
0: କଣ କରିବାକୁ ଚାହୁଁଥିଲେ ଯୋଉଟା କରିପାରିନାହାନ୍ତି?
1: ମୋର ଗୀତ ଗାଇବାକୁ ଇଚ୍ଛା ଥିଲା, ନାଚିବାକୁ ଇଚ୍ଛା ଥିଲା, କିଛି ସେ ଜୀବନ ସବୁ କରିପାରିଲିନି, ସେଇଟା ହିଁ ମୋ ଜୀବନ ବହୁତ ବଡ ଦୁଃଖ।
0: ଗୃହିଣୀଟେ ହବାକୁ ହେଲେ ବହୁତ କିଛି ତ୍ୟାଗ କରିବାକୁ ପଡିଥାଏ, ସେ ତ୍ୟାଗ ଭିତରେ ହିଁ ତାକୁ ଖୁସି ସାଉଣ୍ଟିବାକୁ ପଡିଥାଏ। ଆଜିର ଆପଣଙ୍କୁ ଆପଣଙ୍କର ଯୋଉ ମନ ଭିତରେ କ୍ଷୋଭ ବା ମନ ଭିତରେ ଅଫସୋସ ଯୋଉ ରହିଯାଇଛି ତାହା ଆପଣଙ୍କ କଥାରେ ହିଁ ପ୍ରତିଫଳିତ ହେଉଛି। ତେବେ ଜଣେ ଗୃହିଣୀ, ଆମକୁ ଶୁଣୁଥିବା ଗୃହିଣୀ ମାନଙ୍କୁ ଆପଣ କଣ ବାର୍ତ୍ତା ଦେବାକୁ ଚାହିଁବେ?
1: ନାଇଁ, ଗୃହିଣୀ ମାନେ ଆଜିକାଲି ବହୁତ ଆଗେଇଲେଣି, ପରିସ୍ଥିତି ବି ବଦଳିଗଲାଣି।

0: ସେମାନେ ନିଜ ଇଚ୍ଛାରେ କିଛି କରିପାରନ୍ତି ସେଇଟା ସ୍ଵାଗତ ଯୋଗ୍ୟ। ଯାହାର ଇଚ୍ଛା ଯେମିତି ପ୍ରତିବାଦନ କରିବା ପାଇଁ ଚାହିଁବେ କରିପାରନ୍ତୁ ସେଇଟା।
1: ଓକେ ମ୍ୟାଡାମ ଧନ୍ୟବାଦ। ନମସ୍କାର।
2: ନମସ୍କାର ମ୍ୟାଡାମ, ଆପଣଙ୍କର ପରିଚୟ।
0: ମୋର ନାଁ ମ୍ୟାଡାମ ସୁରମା ପ୍ରଧାନ।
2: ଗୋଟେ ଯେତେବେଳେ ପରିବାର କଥା ଉଠେ ସେତେବେଳେ ଗୋଟେ ନାରୀର ମୁଖ୍ୟ ଚରିତ୍ରଟାକୁ ନାରୀ ହିଁ ଥାଏ। ପରିବାରକୁ ପରିଚାଳନା କରିବା ହଉ, ପରିବାରକୁ ଗୋଟେ ସୂତାରେ ବାନ୍ଧି ରଖିବା ହଉ, କିନ୍ତୁ ଗୋଟେ ପରିବାର ମୁଖ୍ୟ କଥା ଉଠେ ସେତେବେଳେ ପୁରୁଷ ନାଁଟା ଆସେ। ଆପଣ ଏଇଟାକୁ କେମିତି ଦେଖନ୍ତି?
0: ଦେଖନ୍ତୁ, ଗୋଟେ ସଂସାର ଚଳେଇବା ପାଇଁ ହେଲେ ପୁରୁଷ ଆଉ ସ୍ତ୍ରୀ ଉଭୟଙ୍କର ମୁଦ୍ରାର ଦୁଇ ପାଖ ପରି ଦୁଇ ଜଣଙ୍କର ଆବଶ୍ୟକତା ଅନୁଭବ କରିହୁଏ। କେବଳ ଜଣେ ପୁରୁଷ ଚାହିଁଲେ ସଂସାର ଚଳେଇ ପାରିବନି, କିମ୍ବା ଜଣେ ମହିଳା ହେଲେ ବି ଏକୁଟିଆ ହୁଏତ ଚଳେଇ ପାରେ, କିନ୍ତୁ ବହୁତ କଷ୍ଟରେ ତାକୁ ସମ୍ମୁଖୀନ ହେବାକୁ ପଡ଼େ। ଆଉ ନାରୀ ହିସାବରେ ଯଦି କହିଲେ, ନାରୀ ମାନେ ଜନ୍ମ ତ ସିଏ ଗୋଟେ ସ୍ନେହଶୀଳା ଆଉ ମମତାମୟୀର ରୂପ ଭାବରେ ପରିଚିତ। ସେଥିପାଇଁ ଯୋଉଟା ପୁରୁଷ ଯୋଉଟା ଟିକେ ସାଇଡ୍ କରିପାରେ ନିଜ ଚରିତ୍ରକୁ, କିନ୍ତୁ ସ୍ତ୍ରୀ ଲୋକଟିଏ ସମସ୍ତଙ୍କୁ ସେ ମମତା ଆଉ ସ୍ନେହର ଡୋରରେ ବାନ୍ଧିପାରେ। ଆଉ ସମସ୍ତଙ୍କୁ ଖାଦ୍ୟ ପରଶି ଦେଇ, ଯୋଉ ସ୍ନେହର ସହିତ ଖାଦ୍ୟ ପରଶି ଦେବାର ଯୋଉ ମାନସିକତାଟି ତାର ଥାଏ, ସେଥିପାଇଁ ସେ ସମସ୍ତଙ୍କୁ ନିଜର ସେଇ ସ୍ନେହ ପାଇଁ ବାନ୍ଧିକି ରଖିପାରେ।
2: ଥିଲା ଗୋଟେ ନାରୀର ସଂଜ୍ଞା ଅଲଗା। ହେଲେ ବର୍ତ୍ତମାନ ନାରୀମାନେ ନିଜକୁ ପୁରୁଷମାନଙ୍କ ସହିତ ତାଳ ଦେଇକି ଆଗକୁ ବଢୁଛନ୍ତି। ନାରୀ କେବଳ ଘର ଚାରିକାନ୍ଥ ଭିତରେ ବନ୍ଦ ନ ରହିକି ନିଜେ ବି କାମ କରୁଛନ୍ତି। ତା ଭିତରେ ଗୋଟେ ନାରୀ ପାଇଁ ଗୋଟେ ପରିବାର କଥା ବୁଝିବା କଷ୍ଟକର ହେଇପଡେ। ଏଇ କ୍ଷେତ୍ରରେ ମାନେ କର୍ମଜୀବୀ ମହିଳାଙ୍କ କ୍ଷେତ୍ରରେ ଗୋଟେ ପୁରୁଷର ଭୂମିକା କଣ ରହିବା ଆବଶ୍ୟକ ବୋଲି ଆପଣ ଅନୁଭବ କରନ୍ତି?
0: ଗୋଟେ ସ୍ତ୍ରୀ ଲୋକକୁ ଅନ୍ୟର ସାହାଯ୍ୟ ଦରକାର ତ ନିଶ୍ଚିତ ଅଛି, କିନ୍ତୁ ଏମିତି ଅନେକ କେସ୍ରେ ମଧ୍ୟ ସାହାଯ୍ୟ ସେ ଅନ୍ୟମାନଙ୍କ ଠାରୁ ନ ପାଇଲେ ବି ସେ ସୁନ୍ଦର ଭାବରେ ପରିବାରଟିକୁ ପ୍ରତିପୋଷଣ କରିପାରେ। ମୁଁ ଏଇ ସେନ୍ସରେ କହିବି ଯେ ଆଜିକାଲିର ମହିଳାମାନେ ପ୍ରାୟତଃ କର୍ମଜୀବୀ ମହିଳା, ସେମାନେ ଆଉ ଘରେ ପୂର୍ବ ଭଳି ବାନ୍ଧି ହେଇକି ରହିନାହାନ୍ତି, ଓଢ଼ଣା ଭିତରେ ବୁଝି ହେଇକି ରହିପାରିନାହାନ୍ତି। କିନ୍ତୁ ଗୋଟେ ପୁରୁଷ ଲୋକ କାମ କରିକି ଆସିଲା ପରେ ସେ ହାଲିଆ ହୁଏ, ଆଉ ସେ ଆଶା କରିକି ମୋତେ କିଏ ଜଣେ ବାଢ଼ି ଦଉ କି ମୋର ପୋଷାକ ସଫା କରିଦେଉ। କିନ୍ତୁ ସେଇ ଜାଗାରେ ଗୋଟେ ସ୍ତ୍ରୀ ବାହାରର କର୍ମ କରିସାରିକି ମଧ୍ୟ ସିଏ ପୁଣି ସମସ୍ତଙ୍କର ଖାଇବା ବୁଝେ, ଖାଇବା ବନେଇକି ରଖିଦିଏ, ଖାଇବାକୁ ଦିଏ, ସମସ୍ତେ ଖାଇସାରିଲା ପରେ ମଧ୍ୟ ସେ ଶେଷରେ ଖାଏ, ପୁଣି ଘରର ଯାବତୀୟ କାର୍ଯ୍ୟକ୍ରମ ସରେଇକିରି ସେ ରହିପାରେ। ଆଉ ଏଇ ଶକ୍ତିଟା ବୋଧ ହୁଏ ଯେମିତି ଦୁର୍ଗାଙ୍କର ଦଶ ରୂପ ଆମେ ଦେଖିପାରୁଛେ, ସେ ବିଭିନ୍ନ ସମୟରେ ବିଭିନ୍ନ ଅବତାର ଦେଖେଇ ପାରିଛନ୍ତି, ଏଇଥିପାଇଁ ଯେ ପ୍ରକୃତରେ ଗୋଟେ ନାରୀ ପାଖରେ ସେ ସବୁଯାକ ରୂପ ରହିଛି।
2: ତେବେ ଯେହେତୁ ପରିବାର ଦିବସ ଅଛି, ଅନ୍ତର୍ଜାତୀୟ ପରିବାର ଦିବସ, ଏହି ଅବସରରେ ନାରୀମାନଙ୍କ ପାଇଁ ଆପଣଙ୍କର କଣ ବାର୍ତ୍ତା ରହିବ? ଗୋଟେ ପରିବାରକୁ ଗୋଟିଏ ସୂତାରେ ବାନ୍ଧି ରଖିବା ପାଇଁ ନାରୀ କଣ କରିବା ଆବଶ୍ୟକ? ନାରୀ ପାଖେ କେଉଁ ସବୁ ଭୂମିକା ବା କେଉଁ ସବୁ ଚରିତ୍ର ରହିବା ଆବଶ୍ୟକ ଯାହାଦ୍ୱାରା ଗୋଟେ ପରିବାର, ସାଧାରଣ ପରିବାର, ହସ ଖୁସିର ପରିବାର ରୂପ ନେଇପାରିବ?
0: ଆକ୍ସନର ଗୋଟେ ରିଆକ୍ସନ ଥାଏ। ଯଦି ଗୋଟେ ସ୍ତ୍ରୀ ଲୋକ କେବଳ ତାର ଜନ୍ମଗତ ସ୍ୱଭାବ ନେଇକି ସେ ସମସ୍ତଙ୍କୁ ଗୋଟିଏ ଏକତା ସୂତ୍ରରେ ବାନ୍ଧିବା ପାଇଁ ଚେଷ୍ଟା କରିଥାଏ, ଯଦି ପ୍ରକୃତରେ ପରିବାରର ସମସ୍ତଙ୍କର ତାର ତ୍ୟାଗ ପାଇଁ ସେହି ପ୍ରକାର ଭାବ ନ ରୁହେ, ସେ ଅନ୍ତରରୁ ଭିତରେ ଭିତରେ ଭାଙ୍ଗି ପଡ଼ିଥାଏ। ତେଣୁ ସେଥିପାଇଁ ସମସ୍ତଙ୍କର ସହଯୋଗ ସହିତ ସେ ଯଦି ସେତିକି ସହଯୋଗ ସତରେ ଆନ୍ତରିକ ଭାବରେ ପାଏ, ସେ ନିଶ୍ଚିତ ଭାବରେ ତାର ସେ ସଂସାରକୁ ସେ ଆଗେଇ ନେଇପାରିବ।
2: ନିଶ୍ଚିନ୍ତ ରୂପେ ଏତେ ସୁନ୍ଦର ବାର୍ତ୍ତା ଦେଲେ, ଆଶା କରୁଛି ଆପଣଙ୍କ ବାର୍ତ୍ତାକୁ ଶୁଣୁଥିବା ପ୍ରତ୍ୟେକ ମହିଳା ଅନୁପ୍ରାଣିତ ହୋଇଥିବେ ଏବଂ ଆପଣଙ୍କ ବାର୍ତ୍ତାକୁ ଗ୍ରହଣ କରି ପରିବାରକୁ କେମିତି ହସ ଖୁସିରେ ଚଳେଇବାକୁ ହେବ ସେ ସମ୍ପର୍କିତ ଅନେକ ଗୁଡ଼ିଏ ଉପାଦେୟ ମତ ଗ୍ରହଣ କରିଥିବେ। ଅଶେଷ ଅଶେଷ ଧନ୍ୟବାଦ ମ୍ୟାଡାମ ଆପଣଙ୍କ ସୁନ୍ଦର ବାର୍ତ୍ତା ପାଇଁ। ନମସ୍କାର।
0: ଧନ୍ୟବାଦ ମ୍ୟାଡାମ।
2: ନମସ୍କାର ମ୍ୟାଡାମ, ଆପଣଙ୍କ ପରିଚୟ।
3: ଜୟ ଶ୍ରୀ ଜଗନ୍ନାଥ। ମୋର ପରିଚୟ, ମୁଁ ମିନତୀ ମିଶ୍ର, ମୁଁ ଜଣେ ଗୃହିଣୀ। ସାମାଜିକ କ୍ଷେତ୍ରରେ ଯେତେବେଳେ କୋଉ କୋଉ କାମ ହାତକୁ ଆସେ ମୁଁ କରେ, ତା ସହିତ ମୋର ସାହିତ୍ୟ ଲେଖାଲେଖି।
2: ଆଜ୍ଞା, ଆପଣଙ୍କ ନଜରରେ କଣ ଗୃହିଣୀର ଭୂମିକା କଣ ରହିଛି ପରିବାର ଭିତରେ?
3: ଗୃହିଣୀର ମାନେ ପରିଭାଷାଟାକୁ କିଏ ଠିକରେ ଦେଇପାରିବେନି। ସକାଳ ଠାରୁ ଉଠିବା ଠୁ ମାନେ କହିବା ଭଳିଆ ପାଠ ପଢା ଠାରୁ, ଦିଅଙ୍କର କାମ ଠାରୁ, ଘରର ସଫା ସୁନ୍ଦର ଠାରୁ ଆରମ୍ଭ କରି ରୋଷେଇ କର, ତାର ପ୍ରତିଟି କାମ ଭିତରେ ତାର ହିଁ ଅବଦାନ ଥାଏ।
2: ଆପଣଙ୍କୁ କଣ ଲାଗେ ଗୋଟେ ପରିବାରକୁ ପରିଚାଳନା କରିବାରେ ନାରୀର ଭୂମିକା ଅଧିକ ନା ପୁରୁଷର ଭୂମିକା ଅଧିକ, ନା ଦୁହିଁଙ୍କର ପରିପୂରକ ରହିବା କଥା ଭୂମିକା?
3: ହଁ, ମୋ ହିସାବରେ ଦି ଜଣଙ୍କର ପରିପୂରକ ଅଛି। ଆମେ ଖାଲି ଗୃହିଣୀ ବୋଲି କହୁଛନ୍ତି, ହଁ କାମ ଅଧିକା ମାନେ ସବୁ ଘରଟା ସମ୍ଭାଳିବା ପାଇଁ ଗୋଟେ ଗୃହିଣୀର ଯେତେ ଯୋଉ ଅଲଗା ପ୍ରକାର କାମ, ଗୋଟେ ପୁରୁଷର ଅଲଗା ପ୍ରକାର କାମ। କିନ୍ତୁ ଆଜିକାଲି କ୍ଷେତ୍ରରେ, ଆଧୁନିକ ଏରିଆରେ ସମସ୍ତେ ପ୍ରାୟ କର୍ମଜୀବୀ,

0: ସମସ୍ତେ ସମସ୍ତଙ୍କୁ ସାହାଯ୍ୟ ସହଯୋଗର ରହିବା ଦରକାର। ଆଗରୁ କଣ ଥିଲା, ପୁଅ ପିଲା ଆମେ କିଛି କରିବୁନି, ଆମେ ଘର କଥା କିଛି ଇଏ କରିବୁନି, କିନ୍ତୁ ଯେହେତୁ ସିଏ ଗୋଟେ ସ୍ତ୍ରୀ ଲୋକଟେ ନାରୀଟେ, ସିଏ ବି ଆଜି କାମ କରିକିରି ଅଫିସରୁ ଆସିଛି, ତାର ବି ମନ ହଉଥିବ ମୁଁ ଟିକେ ରେଷ୍ଟ ନେଇଯିବି ବୋଲି, ସେଇ କ୍ଷେତ୍ରରେ ସମସ୍ତେ ସମସ୍ତଙ୍କୁ ସହଯୋଗ ନ କଲେ ହେଇପାରିବନି। ସହଯୋଗଟା ନିହାତି ଆବଶ୍ୟକ ଅଛି।
1: ଆଜ୍ଞା, ତେବେ ପରିବାର ପରିଚାଳନାରେ ନାରୀର ତ ବହୁତ ବଡ ଭୂମିକା ରହିଛି, ପୁରୁଷର ମଧ୍ୟ ଅନେକ ଭୂମିକା ରହିଛି। ନାରୀ କାମ ହାଲୁକା ହୋଇଯିବ ଯଦି ପୁରୁଷ ଟିକେ ଟିକେ ସହଯୋଗର ହାତ ବଢେଇ ଦେବ।
0: ସମସ୍ତ ସମୁଦାୟ ଆଜିକା ପୁଅମାନଙ୍କୁ ବି ମଧ୍ୟ ଯୋଉ ପ୍ରେସର, ଆମେ ଗୋଟେ ମେଣ୍ଟାଲି ପ୍ରେସର ଦିଆହଉଛି ଯେ ଆମର ଏଇଟା ନିହାତି ଗୋଟେ ଅଛନ୍ତି ନା ନାରୀ ଯେ ବୁଝିପାରନ୍ତିନି ଏଇଟା ଆମର ନିହାତି ଦରକାର, ତା ମାନେ ପୁରୁଷଟି ମେଣ୍ଟାଲି ପ୍ରେସର ହେଲା। ଆମର
1: ଆଚ୍ଛା,
0: ନିଜକୁ ନିଜେ ସମସ୍ତ ସମସ୍ତଙ୍କୁ ବୁଝିବା ନିହାତି ଦରକାର।
1: ତେବେ ଯୋଉ ଆପଣ ତ କହିଲେ ଉଭୟ ଉଭୟଙ୍କୁ ବୁଝିବା ଦରକାର, ପୁରୁଷ ନାରୀ ସବୁ କିଛି ଛୋଟ ନୁହଁ, ତେବେ ଗୋଟେ ନାରୀ ପାଖରେ ଗୋଟେ ପରିବାରକୁ ପରିଚାଳନା କରିବା ପାଇଁ କୋଉ କୋଉ ଗୁଣ ସବୁ ରହିବା ଦରକାର ବୋଲି ଆପଣ ଜଣେ ଗୃହିଣୀ ଭାବେ ଅନୁଭବ କରିଛନ୍ତି ଆପଣଙ୍କର ଲମ୍ବା ଅନୁଭୂତିରୁ?
0: ଗୋଟେ ଗୃହିଣୀ ହେଲା ସଂସ୍କାର, ମାନେ ତାର ପିଲାମାନଙ୍କୁ ହଉ ଘରର ନିଜର ଶାଳୀନତା ସଂସ୍କାର, ତାପରେ ଘରର ମୋର କେତେ କଣ ଅଛି ସେଇ ଜିନିଷ ନିଜେ ନିଜକୁ ଦେଖି ଅନ୍ୟକୁ ଦେଖି କାହାର କେତେ ଅଛି ମୁଁ ତା ଇଏରେ ଭାସିବି, ସେଇ ସବୁ ଜିନିଷକୁ ନୁହଁ, ନିଜ ମନକୁ ଆୟତ୍ତ କରିବା କେତେକ ଜାଗାରେ ନିହାତି ଭାବରେ ଏଗୁଡା ସବୁ ଦରକାର। ଉଭୟ ଉଭୟଙ୍କୁ ସମସ୍ତେ ବୁଝିବା ନିହାତି ଦରକାର।
1: ଆଜ୍ଞା,
0: ପିଲାମାନଙ୍କୁ ହଉ ପଛକେ ତାଙ୍କର ତାଙ୍କ ଚାଲିଚଳନ ତାଙ୍କର ଜ୍ଞାନ ତାଙ୍କୁ ନିହାତି ଭାବରେ ଭଲ ଶିଖେଇବା ଦରକାର।
1: ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ, ଆଶା କରୁଛି ଆପଣଙ୍କ ବାର୍ତ୍ତା ଆମ ଗୃହିଣୀ ମାନଙ୍କୁ ପସନ୍ଦ ଆସିଥିବ। ଧନ୍ୟବାଦ ମ୍ୟାଡମ।
0: ଧନ୍ୟବାଦ, ଆପଣଙ୍କୁ ବି ଧନ୍ୟବାଦ।
2: ତେବେ ଶ୍ରୋତା ଭଉଣୀ, ଆଜି ତ ସମୟ ହୋଇଗଲାଣି। ଆଜିର କାର୍ଯ୍ୟକ୍ରମରେ ଆମେ ଆମ ଆଖପାଖରେ ରହୁଥିବା ଅନେକ ମହିଳାଙ୍କୁ ଭେଟିଲୁ, ସେମାନଙ୍କ ଠାରୁ ପଚାରି ବୁଝିଲୁ ପରିବାର ପରିଚାଳନା କ୍ଷେତ୍ରରେ ସେମାନଙ୍କର କଣ ସବୁ ଭୂମିକା ରହିଛି। ଆଶା କରୁଛି ଏସବୁ କଥା ଆପଣମାନଙ୍କୁ ପସନ୍ଦ ଆସିଥିବ ଏବଂ ଏସବୁ କଥାକୁ ଆପଣ ଆପଣଙ୍କର ଦୈନନ୍ଦିନ ଜୀବନରେ ଲଗାଇବା ପାଇଁ ନିଶ୍ଚିନ୍ତ ରୂପେ ପ୍ରୟାସ କରିବେ। ତେବେ ଆମ କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ଆମକୁ ଚିଠି ଲେଖି, ଫୋନ୍ କରି କିମ୍ବା ହ୍ୱାଟ୍ସଆପ୍ରେ ମେସେଜ୍ କରି ଜଣାଇ ପାରିବେ। ଆମକୁ ଚିଠି ଲେଖିବାର ଠିକଣାଟି ମୁକ୍ତା କାର୍ଯ୍ୟକ୍ରମ ମାର୍ଫତ ସହକାରୀ ନିର୍ଦ୍ଦେଶକ ଆକାଶବାଣୀ ପୁରୀ ପିନ୍ 752001। ନିଜର ମତାମତ ଆପଣ ଆମକୁ SMS କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ପଠାଇବା ପାଇଁ ଆମ ଫୋନ୍ ନମ୍ବରଟି 9437037892। ତେବେ ରହୁଛୁ, ନମସ୍କାର।

ସମ୍ବାଦ ପଢୁଛନ୍ତି ସରିତା ସାହୁ। ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଜାରି ରହିଛି ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। କୂଟନୀତି ମାଧ୍ୟମରେ ସାମ୍ପ୍ରତିକ ବୈଶ୍ୱିକ ସଙ୍କଟଜନକ ପରିସ୍ଥିତିର ସମାଧାନ ଉପରେ ଗୁରୁତ୍ୱ ଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏନ୍ଡିଆର୍ଏଫ୍ 140 କୋଟି ଭାରତୀୟଙ୍କ ବିଶ୍ୱାସ ଭାଜନ ହୋଇପାରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଆସନ୍ତାକାଲିଠାରୁ ହେବ ଆରମ୍ଭ। କଂଗ୍ରେସ ବିଧାୟକ ଭି ଡି ସତୀଶନ୍ ହେବେ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ମ୍ୟାଚ୍। ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ବୈଠକ ଆଜି ନୂଆଦିଲ୍ଲୀରେ ଜାରି ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ଦୁଇଦିନିଆ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି। ଭାରତର ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀ

ତିନୋଟି ବିଷୟ ରହିଛି ନବସୃଜନ ସହଯୋଗ ଏବଂ ନିରନ୍ତରତା ସ୍ଥାପନ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ବିଭିନ୍ନ ଭାଗିଦାରୀ ଦେଶର ପ୍ରତିନିଧି ମଣ୍ଡଳୀର ମୁଖ୍ୟମାନେ ଏହି ବୈଠକରେ ଅଂଶଗ୍ରହଣ କରୁଛନ୍ତି ଏହି ଅବସରରେ ଡକ୍ଟର ଏ ଜୟଶଙ୍କର କହିଛନ୍ତି ଶାନ୍ତି ଓ ସୁରକ୍ଷା ହେଉଛି ବୈଶ୍ୱିକ ବ୍ୟବସ୍ଥାର କେନ୍ଦ୍ରସ୍ଥଳୀ ସେ କହିଛନ୍ତି ବର୍ତ୍ତମାନ ଦେଖାଦେଇଥିବା ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତିକୁ କୂଟନୀତି ମାଧ୍ୟମରେ ସମାଧାନ କରାଯାଇପାରିବ ଏଭଳି ଜଟିଳ ଏବଂ ଅନିଶ୍ଚିତତା ମଧ୍ୟରେ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି ଏଥିସହିତ ଆତଙ୍କବାଦୀଙ୍କ ବିରୁଦ୍ଧରେ ଆମକୁ ସଂଗଠିତ ହେବାକୁ ପଡ଼ିବ ଡକ୍ଟର ଜୟଶଙ୍କର କହିଛନ୍ତି ଏଠାରେ ଯୋଗଦେଇଥିବା ବିଭିନ୍ନ ରାଷ୍ଟ୍ରର ଉପସ୍ଥିତି ଏବଂ ସହଯୋଗର ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ କରାଯାଇପାରିବ ଏବଂ ପରସ୍କର ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରାଯାଇପାରିବ ଏହି ବୈଠକ ଅବସରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନେ ଆପୋଷ ସ୍ୱାର୍ଥଜନିତ ବିଭିନ୍ନ ବୈଶ୍ୱିକ ଏବଂ ଆଞ୍ଚଳିକ ସମସ୍ୟା ଉପରେ ମତ ବିନିମୟ କରିବେ ବ୍ରାଜିଲ୍ର ବୈଦେଶିକ ମନ୍ତ୍ରୀ ମାଉରୋ ଭିଏରା ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ୍ ଇରାନ୍ର ବୈଦେଶିକ ମନ୍ତ୍ରୀ ସୟଦ୍ ଆବାସ୍ ଅର୍ଗାଚି ଇଣ୍ଡୋନେସିଆ ବୈଦେଶିକ ମନ୍ତ୍ରୀ ସୁଗିଓନା ମାଲେସିଆର ଦାତୋ ସେରି ଉତାମା

0: ହୋଇପାରିବ। ଏହି ବୈଠକ ଅବସରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନେ ଆପୋଷ ସ୍ୱାର୍ଥଜନିତ ବିଭିନ୍ନ ବୈଶ୍ୱିକ ଏବଂ ଆଞ୍ଚଳିକ ସମସ୍ୟା ଉପରେ ମତ ବିନିମୟ କରିବେ। ବ୍ରାଜିଲ୍ର ବୈଦେଶିକ ମନ୍ତ୍ରୀ ମାଉରୋ ଭିଏରା, ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ୍, ଇରାନ୍ର ବୈଦେଶିକ ମନ୍ତ୍ରୀ ସୟେଦ୍ ଆବାସ୍ ଅର୍ଗାଜି, ଇଣ୍ଡୋନେସିଆ ବୈଦେଶିକ ମନ୍ତ୍ରୀ ସୁଗିଓନା, ମାଲେସିଆର ଦାତୋ ସେରି ଉତାମା, ମହମ୍ମଦ ବିନ୍ ହାଜି ହସନ୍ ପ୍ରମୁଖ ଯୋଗ ଦେଇଛନ୍ତି। ଇଜିପ୍ଟର ବୈଦେଶିକ ମନ୍ତ୍ରୀ ବଦର ଅବଦେଲାଟି ଏହି ସମ୍ମିଳନୀରେ ଯୋଗଦେବା ପାଇଁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଭାରତ ଗସ୍ତରେ ଆସିଥିବା ଏହି ଅତିଥିମାନେ ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବୈଠକର ଦ୍ୱିତୀୟ ଦିନରେ ବ୍ରିକ୍ସ ଆଟ୍ 20 ନବସୃଜନ, ସହଯୋଗ ଏବଂ ନିରନ୍ତରତା ସ୍ଥାପନ ଶୀର୍ଷକ ଆଲୋଚନାରେ ଏହି ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ସହଯୋଗୀ ରାଷ୍ଟ୍ରଗୁଡ଼ିକର ପ୍ରତିନିଧିମଣ୍ଡଳୀ ମୁଖ୍ୟମାନେ ଅଂଶଗ୍ରହଣ କରିବେ। ମିଳିତ ଜାତିସଂଘର ସାଧାରଣ ଅଧିବେଶନର 80ତମ ବୈଠକ ଅବସରରେ ଗତବର୍ଷ ସେପ୍ଟେମ୍ବର 26 ତାରିଖ ଦିନ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କର ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏନ୍ଡିଆର୍ଏଫ୍ 140 କୋଟି ଭାରତୀୟଙ୍କ ବିଶ୍ୱାସଭାଜନ ହୋଇପାରିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଉତ୍ତରପ୍ରଦେଶର ଗାଜିଆବାଦଠାରେ ଏନ୍ଡିଆର୍ଏଫ୍କୁ ରାଷ୍ଟ୍ରପତିଙ୍କ ଧ୍ୱଜା ପୁରସ୍କାର ସମାରୋହକୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ବିପର୍ଯ୍ୟୟ ପରିସ୍ଥିତିରେ ଏନ୍ଡିଆର୍ଏଫ୍ କର୍ମଚାରୀ ଅଦମ୍ୟ ସାହସ ଏବଂ ସମର୍ପଣ ଭାବ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛନ୍ତି। ସେମାନଙ୍କର ଉପସ୍ଥିତି ପ୍ରଭାବିତ ଲୋକଙ୍କ ମନରେ ଆଶ୍ୱସ୍ତି ଭରିଦେଇଥିବା ବୋଲି ଶ୍ରୀ ଶାହା କହିଛନ୍ତି। ରାଷ୍ଟ୍ରପତିଙ୍କ ଧ୍ୱଜା ସମ୍ମାନ ପାଇବା ଅତ୍ୟନ୍ତ ଗର୍ବର ବିଷୟ ବୋଲି ଶ୍ରୀ ଶାହା କହିଛନ୍ତି। ଏହି ସମ୍ମାନ ପ୍ରଦାନ ମାଧ୍ୟମରେ ରାଷ୍ଟ୍ରପତି ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଏବଂ ବିଭିନ୍ନ ସ୍ତରରେ ସେବା ପ୍ରଦାନକାରୀ ଆପଦ ମିତ୍ରଙ୍କ ବିପର୍ଯ୍ୟୟ ସହାୟତାକୁ ପ୍ରଶଂସା କରିଛନ୍ତି।
1: एनडीआरएफ को राष्ट्रपति निशान का सम्मान दिया गया, वो हम सब के लिए गौरव और प्रतिष्ठा की बात है। ये सम्मान एनडीआरएफ के समस्त बल के सेवा, साहस, शौर्य और समर्पण के संचित गुणों का सम्मान है। 20 साल के कम अंतराल के अंदर आपदा बचाव के क्षेत्र में भारत को वैश्विक नक्शे पर रखने का काम एनडीएमए और एनडीआरएफ ने किया है।
0: ଶ୍ରୀ ଶାହା କହିଛନ୍ତି, ଏନ୍ଡିଆର୍ଏଫ୍ ନିଜର 8,500ରୁ ଅଧିକ କର୍ମଚାରୀ, 10,000ରୁ ନାଗରିକ ସେବା ପ୍ରଦାନକାରୀ ସୁରକ୍ଷା କର୍ମଚାରୀ ଏବଂ 2,20,000ରୁ ଅଧିକ ସ୍ୱେଚ୍ଛାସେବକଙ୍କୁ ତାଲିମ ପ୍ରଦାନ କରିଛି। 2 ବର୍ଷ ମଧ୍ୟରେ 10,500ରୁ ଅଧିକ ନାବିକଙ୍କୁ ଏନ୍ଡିଆର୍ଏଫ୍ ତାଲିମ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିପର୍ଯ୍ୟୟ ସ୍ଥିର ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ହୋଇଛି ବୋଲି ଶ୍ରୀ ଶାହା କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ତାଙ୍କର ପଞ୍ଚଦେଶୀୟ ଗସ୍ତରେ ଯିବେ। ପ୍ରଥମ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇକୁ ଗସ୍ତ କରିବେ। ସେଠାରେ ଆସନ୍ତାକାଲି ଶ୍ରୀ ମୋଦି ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଭାରତ ଓ ୟୁଏଇ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଏବଂ ଆପୋଷ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ସମ୍ପର୍କରେ ଉଭୟ ନେତା ମତ ବିନିମୟ କରିବେ। ଦେଶ ମଧ୍ୟରେ ଥିବା ସମନ୍ୱିତ ରଣନୈତିକ ଭାଗିଦାରୀକୁ ଆଗେଇ ନେବା ଦିଗରେ ଉଭୟ ନେତା ଆଲୋଚନା କରିବାର ସମ୍ଭାବନା ରହିଛି। ଶ୍ରୀ ମୋଦିଙ୍କର ଏହି ଗସ୍ତ ଦୁଇ ରାଷ୍ଟ୍ର ମଧ୍ୟରେ ଉଚ୍ଚସ୍ତରୀୟ ସମ୍ପର୍କକୁ ଅଧିକ ତ୍ୱରାନ୍ୱିତ କରିବ। ଗତ ଜାନୁଆରୀ ମାସରେ ୟୁଏଇ ରାଷ୍ଟ୍ରପତିଙ୍କର ନୂଆଦିଲ୍ଲୀ ଗସ୍ତ ସମୟରେ ଉଭୟ ନେତା ବୈଷୟିକ ଜ୍ଞାନକୌଶଳ, କୃତ୍ରିମ ବୁଦ୍ଧିମତା, ଅର୍ଥନୀତି ଏବଂ ଖାଦ୍ୟ ସୁରକ୍ଷା ଆଦି ପ୍ରସଙ୍ଗରେ ଦ୍ୱିପାକ୍ଷିକ ବୈଠକରେ ମିଳିତ ହୋଇଥିଲେ। ଗତ ଦଶନ୍ଧି ମଧ୍ୟରେ ଶେଖ୍ ମହମ୍ମଦ 5 ଥର ଭାରତ ଗସ୍ତ କରିଥିବାବେଳେ ଗତ ଜାନୁଆରୀରେ ତାଙ୍କର ଗସ୍ତ ୟୁଏଇ ରାଷ୍ଟ୍ରପତି ଭାବରେ ତୃତୀୟ ଥିଲା। ଦ୍ୱିପାକ୍ଷିକ ସହଭାଗିତାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଚଳିତ ବର୍ଷ ଆରମ୍ଭରେ ଏଡିଏନ୍ଓସି ଗ୍ୟାସ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ ମଧ୍ୟରେ ପ୍ରାୟ 3 ବିଲିୟନ୍ ଆମେରିକୀୟ ମୂଲ୍ୟର 1 ଦଶବର୍ଷିଆ ତରଳୀକୃତ ପ୍ରାକୃତିକ ଗ୍ୟାସ୍ ଯୋଗାଣ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। 2032 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ $200 ବିଲିୟନ୍ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଉଭୟ ଦେଶ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଭାରତରେ ଏକ ସୁପର କମ୍ପ୍ୟୁଟିଂ କ୍ଲଷ୍ଟର ସ୍ଥାପନ କରିବାରେ ସହଯୋଗ ପ୍ରଦାନ ନେଇ ୟୁଏଇ ସହମତ ହୋଇଥିବା ଜଣାପଡ଼ିଛି। ୟୁଏଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ କହିଛନ୍ତି ୟୁଏଇ ହେଉଛି ଭାରତର ଦ୍ୱିତୀୟ ସର୍ବବୃହତ ରପ୍ତାନୀକାରୀ ରାଷ୍ଟ୍ର ଏ କ୍ଷେତ୍ରରେ ଆର୍ଥିକ କାରବାର 37 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଛି ବୋଲି ଶ୍ରୀ ମିତ୍ତଲ କହିଛନ୍ତି ସଂଯୁକ୍ତ ଆରବ ଏମିରେଟ୍ସରେ 4 ନିୟୁତରୁ ଅଧିକ ଭାରତୀୟ ବସବାସ କରୁଥିବାରୁ ଦ୍ୱିପାକ୍ଷିକ ସମ୍ପର୍କ

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଖଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିପର୍ଯ୍ୟୟ ପରିସ୍ଥିତିରେ ଏନ୍ଡିଆର୍ଏଫ୍ କର୍ମଚାରୀ ଅଦମ୍ୟ ସାହସ ଏବଂ ସମର୍ପଣ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱରରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ। ଜୁଲାଇ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଏବଂ ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ସୃଷ୍ଟି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏନ୍ଡିଆର୍ଏଫ୍ 140 କୋଟି ଭାରତୀୟଙ୍କ ବିଶ୍ୱାସ ଭାଜନ ହୋଇପାରିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଉତ୍ତରପ୍ରଦେଶର ଗାଜିଆବାଦଠାରେ ଏନ୍ଡିଆର୍ଏଫ୍କୁ ରାଷ୍ଟ୍ରପତିଙ୍କ ଧ୍ୱଜା ପୁରସ୍କାର ସମାରୋହକୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ବିପର୍ଯ୍ୟୟ ପରିସ୍ଥିତିରେ ଏନ୍ଡିଆର୍ଏଫ୍ କର୍ମଚାରୀ ଅଦମ୍ୟ ସାହସ ଏବଂ ସମର୍ପଣ ଭାବ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛନ୍ତି। ସେମାନଙ୍କର ଉପସ୍ଥିତି ପ୍ରଭାବିତ ଲୋକଙ୍କ ମନରେ ଆଶ୍ୱସ୍ତି ଭରିଦେଇଥାଏ। ରାଷ୍ଟ୍ରପତିଙ୍କ ଧ୍ୱଜ୍ୟ ସମ୍ମାନ ପାଇବା ଅତ୍ୟନ୍ତ ଗର୍ବର ବିଷୟ। ଏହି ସମ୍ମାନ ପ୍ରଦାନ ମାଧ୍ୟମରେ ରାଷ୍ଟ୍ରପତି ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଏବଂ ବିଭିନ୍ନ ସ୍ତରରେ ସେବା ପ୍ରଦାନକାରୀ ଆପଦ ମିତ୍ରଙ୍କ ବିପର୍ଯ୍ୟୟ ସହାୟତାକୁ ଶ୍ରୀ ଶାହା ପ୍ରଶଂସା କରିଛନ୍ତି।
1: ଏନ୍ଡିଆର୍ଏଫ୍ କୁ ରାଷ୍ଟ୍ରପତି ନିଶାନ କା ସମ୍ମାନ ଦିଆ ଗୟା ଓ ହମ ସବ କେ ଲିଏ ଗୌରବ ଔର ପ୍ରତିଷ୍ଠା କି ବାତ।
2: ଏ ସମ୍ମାନ ଏନ୍ଡିଆର୍ଏଫ୍ କେ ସମସ୍ତ ବଲ କେ ସେବା ସାହସ ଶୌର୍ଯ୍ୟ ଔର ସମର୍ପଣ କେ ସଞ୍ଚିତ ଗୁଣୋ କା ସମ୍ମାନ। 20 साल के कम अंतराल के अंदर आपदा बचाव के क्षेत्र में भारत को वैश्विक नक्शे पर रखने का काम एनडीएमए और एनडीआरएफ ने किया है।
0: ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି, ଏନ୍ଡିଆର୍ଏଫ୍ ନିଜର 8,500ରୁ ଅଧିକ କର୍ମଚାରୀ, 10,000ରୁ ନାଗରିକ ସେବା ପ୍ରଦାନକାରୀ ସୁରକ୍ଷା କର୍ମଚାରୀ ଏବଂ 2,20,000ରୁ ଅଧିକ ସ୍ୱେଚ୍ଛାସେବକଙ୍କୁ ତାଲିମ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିପର୍ଯ୍ୟୟ ସ୍ଥିର ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ହୋଇଛି ବୋଲି ଶ୍ରୀ ଶାହା କହିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଆଭାସୀ ଜରିଆରେ ବୈଠକରେ ସାମିଲ ହେବେ। ସପ୍ତାହକ ମଧ୍ୟରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଏହା ଦ୍ୱିତୀୟ ସମୀକ୍ଷା ବୈଠକ। ବୈଠକରେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ, ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ପ୍ରମୁଖ ଉପସ୍ଥିତ ରହିବେ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ସଂଗ୍ରହ ଖର୍ଚ୍ଚ ସମୀକ୍ଷା ଓ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦେଶବ୍ୟାପୀ ସମାଧାନ ସମାରୋହ ଅଦାଲତ ମାଧ୍ୟମରେ ବିଚାରାଧୀନ ମାମଲାଗୁଡ଼ିକର ଆପୋଷ ସମାଧାନ ପାଇଁ ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି। ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଇନ ବିଭାଗର ସଚିବ ସମସ୍ତଙ୍କୁ ଅବଗତ କରାଇଥିଲେ। କୋରାପୁଟ ଜିଲ୍ଲାପାଳ ଜିଲ୍ଲାର ଉନ୍ନୟନ ସମ୍ପର୍କିତ ପ୍ରାୟ 25ଟି ପ୍ରକଳ୍ପକୁ ବୈଠକରେ ଉପସ୍ଥାପନ କରିଥିଲେ। ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ପାଇଁ ସମ୍ପୃକ୍ତ ବିଭାଗର ସଚିବମାନେ ଆଲୋଚନା କରିଥିବା ଶ୍ରୀମତୀ ଗର୍ଗ କହିଛନ୍ତି। ରାଜ୍ୟରେ ବିଜେପି ସରକାରକୁ ଆସନ୍ତା ମାସ 12 ତାରିଖରେ 2 ବର୍ଷ ପୂରଣ ହେଉଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ 2 ବର୍ଷର ସରକାରଙ୍କ ବିଭିନ୍ନ ସଫଳତା ସମ୍ପର୍କରେ ଆଲୋଚନା କରାଯାଇଛି। ମନ୍ତ୍ରୀମାନେ ବିଗତ 2 ବର୍ଷରେ ଉପଲବ୍ଧ କରିଥିବା ବିଭିନ୍ନ ସଫଳତାକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଆଗାମୀ ଦିନରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବୈଠକରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ବିଶ୍ୱବ୍ୟାପୀ ତୈଳ ସଙ୍କଟ ମଧ୍ୟରେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ବୋଲି ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ କହିଛନ୍ତି। ସଚିବସ୍ତରୀୟ ବୈଠକ ପରେ ଭୁବନେଶ୍ୱରଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମତୀ ଗର୍ଗ କହିଛନ୍ତି, ପରିସ୍ଥିତିର ମୁକାବିଲା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ପେଟ୍ରୋଲ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ବିଭିନ୍ନ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ କାର୍କେଟ୍ରେ ଗାଡ଼ିର ବ୍ୟବହାରକୁ ହ୍ରାସ କରିଛନ୍ତି। ଆଗାମୀ ଦିନରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ନୂତନ ନିର୍ଦ୍ଦେଶ ଜାରି କରିବାକୁ ଲକ୍ଷ୍ୟ ରଖାଯାଇଛି। ସର୍ବସାଧାରଣ ପରିବହନରେ ଯାତାୟତ ବାଧ୍ୟତାମୂଳକ ହୋଇପାରେ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି।

କଟକ କେନ୍ଦ୍ରରୁ। ରାଜ୍ୟରେ ଜୁଲାଇ ମାସ ପହିଲାରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଆରମ୍ଭ ହେବ। ତୃତୀୟ ପର୍ଯ୍ୟାୟ ଏସ୍ଆଇଆର୍ ନେଇ ଆଜି ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ସମେତ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳରେ ଏହି ପ୍ରକ୍ରିୟା ଆରମ୍ଭ ହେବ। 3,94,000 ବୁଥ୍ସ୍ତରୀୟ ଅଧିକାରୀ ଘରକୁ ଘର ଯାଇ ସର୍ଭେ କରିବେ। ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଯୋଜନା ଓ ପଦକ୍ଷେପକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସମସ୍ତ ପ୍ରୟାସ କରାଯିବ ବୋଲି ଉଚ୍ଚଶିକ୍ଷା ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଧାମନଗର ନିର୍ବାଚନ ମଣ୍ଡଳୀ ବିକାଶ କମିଟି ବୈଠକରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ଜନହିତକର ଯୋଜନାଗୁଡ଼ିକୁ ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚାଇବା ସରକାରଙ୍କ ପ୍ରାଥମିକତା। ଶ୍ରୀ ସୁରଜ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ବର୍ଷା ଋତୁ ଆସିବା ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଜାତୀୟ ଶିକ୍ଷାନୀତି ଦେଶରେ ଲାଗୁ ହେବା ପରେ ଉତ୍ତମ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଶିକ୍ଷାକୁ ଅଗ୍ରାଧିକାର ପ୍ରଦାନ କରାଯାଇ ଭିତ୍ତିଭୂମି ସୁଦୃଢ଼ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଆଜି ନବରଙ୍ଗପୁର ଜିଲ୍ଲାସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ଆଜିର ଛାତ୍ର ଆସନ୍ତାକାଲିର ସୁନାଗରିକ, ସେମାନେ ବିକଶିତ ଭାରତ ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରୟାସ କରିବା ଆବଶ୍ୟକ। କାର୍ଯ୍ୟକ୍ରମରେ ମୋଟ 69 ଜଣ CBSE, ICSE ଓ 9 ଜଣ BSE ବୋର୍ଡର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। 3 ରଥର 32 ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତାଳଧ୍ୱଜ ରଥର 14 ଚକ ମଧ୍ୟରୁ 9 ଚକ ନିର୍ମାଣ ଶେଷ ହୋଇଥିବା ବେଳେ ଦର୍ପଦଳନ ରଥର 10 ଚକ ଏବଂ ନନ୍ଦିଘୋଷ ରଥର 12 ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହି ରଥର 3 ରଥର 4 ଲେଖାଏଁ ମୁହାଣ୍ଟ, 4 ଲେଖାଏଁ ନିରାଡ଼ି ଏବଂ 12 ଲେଖାଏଁ ଭୂଇଁ ଖମ୍ବିଗୁଡ଼ିକର ଚୌପଟ କାର୍ଯ୍ୟ ଶେଷ ହେବା ପରେ 3 ରଥର ଭୂଇଁ ଚଉତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ରୂପକାର ସେବକମାନେ 3 ରଥର ସାଲଗୁଜରେ ନୃସିଂହ ରୂପ ଖୋଦେଇଗୁଡ଼ିକର ପଲିସ୍ କାର୍ଯ୍ୟ ଜାରି ରଖିଛନ୍ତି। ଗଞ୍ଜାମ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପରିସରରେ ନିର୍ମାଣାଧୀନ ଟିକା ଉତ୍ପାଦନ କେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟକୁ ପଶୁପାଳନ ଓ ପ୍ରାଣୀଧନ ବିଭାଗର ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗି ସମୀକ୍ଷା କରିଛନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ଦ୍ୱିତୀୟ ପ୍ରାଣୀ ଟିକା ଉତ୍ପାଦନ କେନ୍ଦ୍ର ବ୍ରହ୍ମପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପରିସରରେ ନିର୍ମାଣ କରାଯାଉଛି। 52 କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି କେନ୍ଦ୍ର ଗାଈ, ଛେଳି ଓ ମେଣ୍ଢାଙ୍କ ଭଳି ବିଭିନ୍ନ ପଶୁଙ୍କୁ ସଂକ୍ରାମକ ଓ ବ୍ୟାକ୍ଟେରିଆ ଜନିତ ରୋଗର ପ୍ରତିକାର ପାଇଁ ଟିକା ପ୍ରସ୍ତୁତ ହେବ। ଢେଙ୍କାନାଳ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରାକୃତିକ ବିପର୍ଯ୍ୟୟ କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରିତା, ଟେଲି ଯୋଗାଯୋଗ, ଶୁଖିଲା ଖାଦ୍ୟ ମହଜୁଦ, ସୁରକ୍ଷିତ ପାନୀୟ ଜଳ ଯୋଗାଣ, ଆବଶ୍ୟକ ଔଷଧ ମହଜୁଦ ଆଦି ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ସହରାଞ୍ଚଳରେ ଥିବା ନାଳନର୍ଦ୍ଦମାକୁ ଯଥାଶୀଘ୍ର ସଫା କରି ବର୍ଷା ଜଳ ନିଷ୍କାସନର ସୁବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଳ ପରିମଳ ମିଶନର ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ବୃହତ୍ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶୀଘ୍ର ଶେଷ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହ ବିଡିଓମାନେ ପ୍ରତ୍ୟେକ ଗ୍ରାମ ତଦାରଖ କରି ବେଆଇନ ଭାବେ ପାଣି ପମ୍ପ ଜବତ କରିବା ସହ ସମୟକ୍ରମେ ପ୍ରତି ଗ୍ରାମରେ ହର୍ ଘର୍ ଜଲ୍ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଛନ୍ତି। ବୌଦ୍ଧ ଜିଲ୍ଲାରେ 11ତମ ପଞ୍ଚବାର୍ଷିକ କୃଷି ଜନଗଣନାର ତୃତୀୟ ପର୍ଯ୍ୟାୟର ବିଶ୍ଳେଷଣାତ୍ମକ ତଥ୍ୟ ମଞ୍ଜୁରୀ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂତନ କୃଷି ଜନଗଣନା ଅନୁସାରେ ଜିଲ୍ଲାର କୃଷିକ୍ଷେତ୍ରରେ ଗତ କିଛି ବର୍ଷ ମଧ୍ୟରେ ଆଧୁନିକୀକରଣ, ଜଳସେଚନ ବ୍ୟବସ୍ଥା ଓ କୃଷି ଋଣ ପ୍ରାପ୍ତିରେ ଉଲ୍ଲେଖନୀୟ ଅଗ୍ରଗତି ପରିଲକ୍ଷିତ ହୋଇଛି। ଜିଲ୍ଲାରେ କୃଷକମାନଙ୍କ ଆର୍ଥିକ ସଶକ୍ତିକରଣ ହୋଇଥିବା ବୈଠକରେ ମତ ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକର 17 ଗ୍ରହଣଖଣ୍ଡିଆ ଶିଶୁଙ୍କ ଅସ୍ତ୍ରୋପଚାର ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପଦକ୍ଷେପ ଗ୍ରହଣ କରିଛି। ସମସ୍ତ ଶିଶୁଙ୍କ ଚିକିତ୍ସା ମାଗଣାରେ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି। ପାଣିପାଗ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ ଆସନ୍ତା ଶନିବାର ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରୁ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ।

ପରିଚର୍ଯ୍ୟା ଅଦମ୍ୟ ସାହସ ଏବଂ ସମର୍ପଣ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱରରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ଏବଂ ଜୁଲାଇ 1ରୁ ଓଡ଼ିଶାରେ ଆରମ୍ଭ ହେବ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ ଶୁଣନ୍ତୁ କାର୍ଯ୍ୟକ୍ରମ NCERT 1284 ତମ ଅଧ୍ୟାୟ।

ছটা বাজে 10 মিনিটরে প্রচার করিবু ভক্তি গীত, সন্ধ্যা 6টা বাজে 15 মিনিটরে শুনিয়া পাইবে দেশাত্মবোধক সঙ্গীত। ଓଡ଼ିଆ ଆଲବମ୍ ଗୀତ ପ୍ରଚାର କରିବୁ 6:22। ବିକାଶର ମନ୍ତ୍ର ଶୁଣିବାକୁ ପାଇବେ ସନ୍ଧ୍ୟା 6:30। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:45। ପରେ ପରେ ଶୁଣିବେ ଆଜିର ପ୍ରସଙ୍ଗ। ଓଡ଼ିଆ କଥାଚିତ୍ରର ଗୀତ ଶୁଣିବାକୁ ପାଇବେ ସନ୍ଧ୍ୟା 7:00। 7:15 ରିଲେ କରି ପ୍ରଚାର କରିବୁ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ଜିଲ୍ଲା ହାଲଚାଲ। କୃଷି ଭିତ୍ତିକ କାର୍ଯ୍ୟକ୍ରମ କିଷାନବାଣୀ ପ୍ରଚାର କରିବୁ ସନ୍ଧ୍ୟା 7:30। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ରାତି 8:00। ସମାଚାର ସନ୍ଧ୍ୟା ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 8:45। ରାତି 9:15 ରିଲେ କରି ପ୍ରଚାର କରିବୁ ସ୍ପଟ୍ ଲାଇଟ୍ ଆକାଶବାଣୀ ଦିଲ୍ଲୀରୁ। 9:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ। ରାତି 10:00 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ। 10:30 ପ୍ରଚାର କରିବୁ ଶ୍ରୀ ଜଗନ୍ନାଥ ଭଜନ। ଇଏ ଥିଲା ଚଳିତ ଅଧିବେଶନର କାର୍ଯ୍ୟସୂଚୀ। ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରଥମ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ସକାଳ 6:05 ପ୍ରଚାର କରିବୁ ଆରାଧନା। 6:35 ରିଲେ କରି ପ୍ରଚାର କରିବୁ କାର୍ଯ୍ୟକ୍ରମ ଅନୁଚିନ୍ତା ଆକାଶବାଣୀ କଟକ କେନ୍ଦ୍ରରୁ। 6:40 ପ୍ରଚାର କରିବୁ ଶ୍ରୀମଦ୍ ଭାଗବତ।

ସକାଳ 7:10 ରେଲ କରି ପ୍ରଚାର କରିବୁ ଆମର ସ୍ୱାସ୍ଥ୍ୟ ଆକାଶବାଣୀ କଟକ କେନ୍ଦ୍ରରୁ। 7:25 ପ୍ରଚାର କରିବୁ ପୁରୀ ପରିକ୍ରମା। 7:40 ରେଲ କରି ପ୍ରଚାର କରିବୁ କାର୍ଯ୍ୟକ୍ରମ ଅଞ୍ଜଳି ଆକାଶବାଣୀ କଟକ କେନ୍ଦ୍ରରୁ।

ସାତଟା ବାଜି 55 ମିନିଟରେ ପ୍ରଚାର କରିବୁ ସୁପ୍ରଭାତ ପୁରୀ। ସକାଳ 8:30ରେ ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ। ସକାଳ 9:00ରେ ପ୍ରଚାର କରିବୁ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ। ସକାଳ 9:30ରେ ପ୍ରଚାର କରିବୁ ହ୍ୟାଲୋ ଆକାଶବାଣୀ ପୁରୀ। ସକାଳ 10:00ରେ ପ୍ରଚାର କରିବୁ ଶ୍ରୀକ୍ଷେତ୍ର ସୁରଭି, ଏଥିରେ ଶୁଣିବାକୁ ପାଇବେ ଓଡ଼ିଆ କଥାଚିତ୍ରର ଗୀତ। 10:30ରେ ପ୍ରଚାର କରିବୁ ଶ୍ରୀକ୍ଷେତ୍ର ସୁରଭି, ଏଥିରେ ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ।

ଦିନ 11ଟା ବାଜି ଦିନ 11ଟାରେ ରିଲେ କରି ପ୍ରଚାର କରିବ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ। ଏଇଠି ଶେଷ ହେଲା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା।

ଶୁଣିଲେ ଭକ୍ତି ହିତର କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ ଶୁଣନ୍ତୁ ଦେଶାତ୍ମବୋଧକ ସଙ୍ଗୀତ। କଣ୍ଠଶିଳ୍ପୀ ମମତା ସାହୁ ଏବଂ ସାଥୀ ପାରମ୍ପରିକ ରଚନାରୁ ଗାଇଛନ୍ତି।

0: ଆଜି ଆମେ କଥାବାର୍ତ୍ତା ହେବା ଜଣେ ପ୍ରଗତିଶୀଳ ଚାଷୀ ଭାଇଙ୍କ ସହିତ, ଯିଏକି ବିଭିନ୍ନ ପ୍ରକାର ଚାଷ କରୁଛନ୍ତି। ଧାନ, ମାଣ୍ଡିଆ, ପନିପରିବା, ଡାଲି ଜାତୀୟ ଫସଲ, ଏମିତି ଅନେକ ପ୍ରକାର ଚାଷ ସହିତ ସରକାରଙ୍କ ଯୋଜନାରେ ସାମିଲ ହୋଇ ମାଛ ଚାଷ ମଧ୍ୟ କରି ସଫଳ ଉଦ୍ୟୋଗୀ ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ତାହେଲେ ଆସନ୍ତୁ ପ୍ରଥମେ ତାଙ୍କର ପରିଚୟ ନେଇଯିବା। ଭାଇ ନମସ୍କାର।
1: ନମସ୍କାର।
0: ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ ଭାଇ।
1: ମୋ ନାଁ ଲକ୍ଷ୍ମଣ ନାୟକ।
0: କୋଉଠି ରହୁଛନ୍ତି ଭାଇ?
1: ବଦାପୁଟ, ଆମର ବଦାପୁଟ ପଞ୍ଚାୟତ ବଳକ ବୋଇପଡା।
0: ଆଜ୍ଞା, ବୟସ କେତେ ହବ ଭାଇ ଆପଣଙ୍କର?
1: ମୋର 61।
0: 61 ବର୍ଷ ହେଲାଣି। ଚଳାଚଳ କେମିତି ଭାଇ, କଣ କରିକି ଚଳିବାଟା?
1: ଚାଷ କରିକି ଚଳୁନି।
0: ନିଜର ଜମି କହିଲେ କେତେ ଅଛି?
1: 7-8 ଏକର କଲନି। କାଲ ଜମି ଆସେ, ଡେପ ଜମି ଆସେ, ଏମିତି ଆସେ। ଆମିଷାମିଶି
0: କି କି ଚାଷ ହଉଛି ଭାଇ ସେ ସବୁ ଜମିରେ?
1: ଧାନ ଚାଷ, ଛୋଟିଆ ଧାନ ନା ବଡ ଧାନ, ଏମିତି ଧାନ ଚାଷ ସବୁ।
0: ଏଥର ବି ଧାନ ଲଗେଇଛନ୍ତି?
1: ହଁ, ଧାନ।
0: କୋଉ ବିହନଟା ବ୍ୟବହାର କରୁଛନ୍ତି, ଆମର ଦେଶୀ ନା ହାଇବ୍ରିଡ?
1: ଏବେ ତ ହାଇବ୍ରିଡ ସବୁ ହେଇଗଲାଣି, ହାଇବ୍ରିଡ ଏକା।
0: କେତେ ବର୍ଷ ହେଲାଣି ଚାଷବାସ କଲେଣି ଭାଇ?
1: ଏମିତି ଚାଲିଲା ସେ ପରମ୍ପରା, ଜନ୍ମରୁ କଲୁଣି ଆର ଏମିତି।
0: ଯେବେଠୁ ତମେ ଚାଷ କରୁଛ, ସେବେ ମାଟିର ଅବସ୍ଥା କେମିତି ଥିଲା, ଏବେ ମାଟି କେମିତି ଅଛି, କଣ ତଫାତ ଦେଖୁଛ?
1: ଆଗେ ମ୍ୟାଡମ ବୋଲେ ଆମେ ଗୋବର କା ଦେଇକରି ଚାଷ କରୁଥିଲେ ଭଲ କରବର। ଏବେ ୟୁରିଆ ଗୁରୁମୁର ମାଟି ତ ମାଟି ମାନେ ଏମିତି ଆସ୍ତେ ଆସ୍ତେ ଆଣ୍ଟୋଇ ଆଣିଲାନି, ମିଠା ଅଂଶ ଗଲାନି।
0: ଆଗରେ ବାପା ଦାଦା ଅମଳରେ ଯେତେବେଳେ କରୁଥିଲ, କଣ କଣ ବ୍ୟବହାର କରୁଥିଲ ଭାଇ?
1: ଗୋବର ଖତ ଦେଇ କାଲି ବୁଣି ଦେଇଥିଲା ତୁମର କିଛି ନାଇଁ, ଆବକା କାଲି ଗୋବର ଖତ।
0: ସେତେବେଳେ ଆବକା ଗୋବର ଖତରେ ଭଲ ହଉଥିଲା?
1: ସେ ଏମିତି ଏବେ ପରା ଇନକମ ସେତେ ନାହିଁ ଆର।
0: ଏବେ ଟିକେ ଆୟ ଅଧିକ ହେଲା,
1: ସାର ପାର ଦେଇ ଆୟ କାଣ୍ଡା ଏବେ ବେଶୀ ହେଲାନି ଆର।
0: ଆଗର ପରା ଏମିତି ବୁଣି ଦଉଛ ନା ଏବେ ନୂଆ ପଦ୍ଧତିରେ ଚାଷ କରୁଛ?
1: ନାଇଁ ନାଇଁ, ନୂଆ ପଦ୍ଧତି ମ୍ୟାଡମ, ଏବେ ତ ପଲା କାରବାର, ପଲା ପକାଇ ତାକେ ଉପାଡି ଗାର କାଲି ରୁଆ ଏକା।
0: ଥାଡି ରୁଆ କରୁଛ କି ମାମୁଲ ରୁଆ?
1: ଏମିତି ମାମୁଲ ରୁଆ କଲୁନି ମ୍ୟାଡମ।
0: ବିହନ କୋଉଠୁ ଆଣୁଛ ଭାଇ?
1: ବୋଇପଡାନି ଏକା।
0: ସାର ବୋଇଲେ କି କି ସାର ବ୍ୟବହାର କରୁଛ ଭାଇ ଏବେ?
1: ଏବେ ଆମେ 28-28 ଗ୍ରୁମର ୟୁରିଆ ପଟାସ ତିନିଟା ଜିନିଷ ବ୍ୟବହାର କଲୁନି।
0: ଯେତିକି ବିକ୍ରି ବଟା ବୋଇଲେ ଧାନର କୋଉଠି କରୁଛ ଭାଇ?
1: ଆମେ ମାଣ୍ଡିରେ ଏକା।
0: ମାଣ୍ଡିର ବ୍ୟବସ୍ଥା ବୁଝି ହଉଛି ଭାଇ? ସୁବିଧାରେ ବିକ୍ରି ବଟା ହେଇପାରୁଛି?
1: ଆମ ପଞ୍ଚାୟତ ଭିତରେ ମାଣ୍ଡି ହେଲାଣି ପାଇଁ ସୁବିଧାରେ ବିକିଲୁନି।
0: ଖାଲି ଧାନ ଚାଷ କରିବା ଜମି ଏକା ଅଛି କି ପନିପରିବା ମିଶାର ହଉଛି?
1: ଏବେ ପିଆଜ, ବାଇଗଣ, କାରଲା, କଦଳୀ, କୁମୁଡା କେତେ ପ୍ରକାର ଆସେ ମ୍ୟାଡମ, ଏମିତି କଲେଇଛି। ମରିଚ ବି ଗୋଟେ ଗୋଟେ ଆସେ ବୋଲେ ଯତ୍ନ ନେବି ମ୍ୟାଡମ, ସବୁବେଳେ ଭଲ ହେଲାନି।
0: ଯତ୍ନ ବୋଲେ କି କି ପ୍ରକାର ଯତ୍ନ ନଉଛ ଭାଇ ଯେ ତମର ଭଲ କିନା ଚାଷ ହଉଛି? ଏତେ ବର୍ଷର ତ ସିଆନ ଚାଷୀ ନା ତମେ?
1: ଯତ୍ନ ବୋଲେ ମ୍ୟାଡମ ଏବେ ଦେଖିବି, ଏବେ ପିଆଜ କି ସେ ବାଇଗଣ କି ଏବେ କରଲା ଏମିତି ବିଭିନ୍ନ ପ୍ରକାର ଲାଗିଲିଛି। ମଛି ମଛି ମଛା ବସିବା ବୋଲି ଗୋଟେ ପ୍ରିୟକାର ବି ଗ୍ରାମ ସେବକ ପାଖରେ ବି କଣ ମେଡିସିନ କହିଛି, ସେ ମେଡିସିନ ପ୍ରିୟକାର ଦେଲେ ରୋଗ ପୋକ ବସ୍ତେନି।
0: ତମର ପନିପରିବା ବିକ୍ରି ବଟା ବୋଲେ କୋଉଠି ଭାଇ?
1: ଦରାଗୁଡା ସୋମବାର ବୁଧବାର ଦଶମନ୍ତପୁର।
0: ଆରେ ଗାଁ ବାଟେ ତମର ଅଧିକ ଯଦି ପନିପରିବା ହେଲା, ତାକୁ ସଂରକ୍ଷିତ କରି ରଖବାର ଅଛି, ତାକୁ ଯତ୍ନ କରି ରଖବାର ଅଛି, ଆଇଲା ଦିନ କେ ବିକିବି ବୋଇଲେ ହଉଛି କି ନାଇଁ ଭାଇ?
1: ଆମର ବାଟେ ଶୀତଳ ଭଣ୍ଡାର ରହିଲେ ଭଲ ହେଇଥା, ଏମିତି ଉତ୍ତର ବାଟେ ଆସେ, ଦକ୍ଷିଣ ବାଟେ ମାଲି ମଣ ବେଶୀ ଚାଷ ଆସେ। ତାଙ୍କର ଏମିତି ଶୀତଳ ଭଣ୍ଡାର ନାଇଁ ପାଇଁ ବେଶୀ ଜୟପୁର ନେଲାଇନି, ଦରାଗୁଡା ବୁଧବାର ନାଇଁ ବେଶୀ କହିବି ଗଲାନି।
0: ଯେତିକି ନୂଆ ସରକାରୀ ଯୋଜନାରେ କେବେ ସାମିଲ ହେଇଛ କି ନାଇଁ ସରକାର ବାବୁ ମନଠୁ ମିଶିକିନା?
1: ସରକାର ସୁବିଧା ବୋଇଲେ ମାଛ ଚାଷରେ ପାଇଲି ମ୍ୟାଡମ।
0: ମାଛ ଚାଷ କରୁଛ? ହେଲେ ମାଛ ଚାଷ କରିବ ବୋଲି କି କେମିତି ମନରେ ଧାରଣା ଆଇଲା ଭାଇ?
1: ମାଛ ଚାଷ ବୋଇଲେ ଗୋଟେ ଉତ୍ତର ଏମିତି ସଟିଆ ଗୋଟେ କାଲି କମ ଡାବୁରେ ଛାଡ଼ିଲି, ଏତିକି ଗୋଟେ 800-900 ଏମିତି ବିକିଲି, ଗୋଟେ ଲାଭ ହେଲା। ଏକି ସେ ଆଜ୍ଞା ଧାରିଲି ଯେ ନାଇଁ ଲୋନ ଗୋଟେ କର ବନ୍ଦ ପାଇଁ ତୁ ଭଲ ସୁବିଧା ବୋଇଲା ଗେ। ମୁଇଁ ଲୋନ ବେଶୀ ଡାର ମ୍ୟାଡମ, ନିଶ୍ଚି ନିଶ୍ଚି ବୋଇଲି। ସେ ଗ୍ରାମ ସେବକ ଆଜ୍ଞା କହିଲା କି ନାଇଁ ମୁଇଁ ଲେଖାଲେଖି କରିବି, ଯେବେ ପଇସା ପାଇବୁ ସେଦିନ ଡାକି ନେବି ବୋଇଲା। ସବୁ କାରଣ ମୁଇଁ ଯାଇନାଇନି ଟୋଟାଲ, ବସେ ଯେବେ ଡକୁମେଣ୍ଟ କାଢ଼ବା ସେଦିନ ନାଇଁ ଯୋଉ ବୋଇଲା। ଆଜି ଡକୁମେଣ୍ଟ କାଢ଼ ବୋଲେ କାଲି ପରା ପଇସା ଦେଇଦେଲେ 25,000 ସିଭିଲ କମ୍ଟା, 25,000 ଅଧା ବାନ୍ଧବାର
0: ବୋଲେ ସବସିଡି ମିଳିଲା ଅଧା।
1: ହଁ, ସେ ପଇସାରେ ଆଣି ଗୋଟେ 40 ସେଣ୍ଟ ନା 50 ସେଣ୍ଟ ପଇସା, 50 ସେଣ୍ଟ ଅଛି ଗୋଟେ ବନ୍ଧ ମାରିଲି।

ଶୁଣିଲେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ବି ପ୍ରତିଭା ପାତ।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଓଡ଼ିଶା ସମେତ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ଘୋଷଣା। ରାଜ୍ୟରେ ଜୁଲାଇ 1 ଆରମ୍ଭ ହେବ SIR ପ୍ରକ୍ରିୟା। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ। ଅପରାଧୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ଗୁରୁତ୍ୱ। ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ରାଜ୍ୟରେ ବିଜେପି ସରକାରଙ୍କ 2 ପୂର୍ତ୍ତିକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି। ଏବଂ ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ହାଇଦ୍ରାବାଦକୁ ଆସନ୍ତା 31 ଆରମ୍ଭ ହେବ ବିମାନ ସେବା। ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶା ସମେତ 16 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାରେ 3rd ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଓଡ଼ିଶାରେ ଆସନ୍ତା ଜୁଲାଇ 1 ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ଜନଗଣନା ପାଇଁ ଚାଲିଥିବା ଘର ଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ସମୟସୂଚୀ ନିର୍ଦ୍ଧାରଣ କରାଯାଇଛି। ରାଜ୍ୟରେ ହେବାକୁ ଥିବା SIR ପ୍ରକ୍ରିୟାରେ 38,123 ଜଣ ବୁଥ୍ ସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ମତଦାତାଙ୍କ ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ 27,000 ଅଧିକ ବୁଥ୍ ସ୍ତରୀୟ ଏଜେଣ୍ଟ ନିୟୋଜିତ ହୋଇଛନ୍ତି। ସ୍ୱଚ୍ଛ ଓ ନିରପେକ୍ଷ ସଂଶୋଧନ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ବୁଥ୍ରେ ଜଣେ ଲେଖାଏଁ ବୁଥ୍ ସ୍ତରୀୟ ଏଜେଣ୍ଟ ନିୟୋଜିତ ହେବେ ବୋଲି ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଅପରାଧ ଓ ଅପରାଧୀଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି ଆପଣାଇବା ଉପରେ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି। ବିଶେଷ କରି ସଂଗଠିତ ଅପରାଧକୁ ରୋକିବା ଏବଂ ପୁଲିସ ବାହିନୀର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଉପରେ ବୈଠକରେ ଆଲୋଚନା ହେଉଛି। ବୈଠକରେ ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଏବଂ ବରିଷ୍ଠ ଅଧିକାରୀ ଆବଶ୍ୟକ ତଥ୍ୟ ଏବଂ ରିପୋର୍ଟ ସହ ଆଭାସୀ ଜରିଆରେ ସାମିଲ ହୋଇଛନ୍ତି। ସପ୍ତାହକ ମଧ୍ୟରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଏହା ଦ୍ୱିତୀୟ ସମୀକ୍ଷା ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କୁ ଆସନ୍ତା ମାସ 12 2 ପୂରଣ ହେବ। ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ସବ ପାଳନ ନ କରିବାକୁ ସରକାରଙ୍କ ଉପଲବ୍ଧି ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ବୈଠକରେ ଆସନ୍ତା ମାସ 12-21 ପର୍ଯ୍ୟନ୍ତ ସରକାରଙ୍କ ସଫଳତା ନେଇ ତଥ୍ୟ ଓ ସୂଚନା ପ୍ରସାର ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ 1 ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗର ରିପୋର୍ଟ କାର୍ଡ ଉନ୍ମୋଚନ କରିବେ ଏବଂ ମନ୍ତ୍ରୀ ଓ ସଚିବ ରିପୋର୍ଟ କାର୍ଡ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିବେ। ବିଭିନ୍ନ ବିଭାଗର ସଫଳତାକୁ ଆଧାର କରି 7 ଥିମ୍ ଶକ୍ତି ଓଡ଼ିଶା, ସମୃଦ୍ଧ କୃଷି ଓଡ଼ିଶା, ସୁସ୍ଥ ଓଡ଼ିଶା, ନିର୍ମାଣ ଓଡ଼ିଶା, ଉତ୍କର୍ଷ ଓଡ଼ିଶା, ଜନଶକ୍ତି ଓଡ଼ିଶା ଏବଂ କୌଶଳ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ସଂଗ୍ରହ, ଖର୍ଚ୍ଚ, ସମୀକ୍ଷା ଓ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଏ ସମ୍ପର୍କରେ ଶ୍ରୀମତୀ ଗର୍ଗ କହିଛନ୍ତି,
1: ସୋ ଅଲ୍ ସେକ୍ରେଟେରୀ ମିଟିଂରେ ଆମେ ପ୍ରାୟ ଏଭ୍ରି 15 ଡେଜ୍ରେ ଆମର ଏକ୍ସପେଣ୍ଡିଚର୍ ଓ ରେଭିନ୍ୟୁ, କେତେ ଆମର ଏକ୍ସପେଣ୍ଡିଚର୍ ହେଉଛି, କେତେ ଆମର ରେଭିନ୍ୟୁ ବଢ଼ିଲା ଘଟିଲା କ'ଣ ହେଲା, ତ ସେଇଟା ଆମେ ରିଭ୍ୟୁ କରୁ ସବୁ ସେକ୍ରେଟେରୀମାନଙ୍କ ସାଙ୍ଗରେ, ସେଇଟା ପ୍ରଥମ। ଏବେ ସୁପ୍ରିମକୋର୍ଟ ଗୋଟେ ଅଦାଲତ ଭଳିଆ ଯେଉଁଥିରେ କେସେସ୍ ରିଜଲ୍ଭ କରିବେ, ତ ଆମେ ସମସ୍ତଙ୍କୁ ସେଟା ଜଣାଇଲେ, ଲ ସେକ୍ରେଟେରୀ ସେଟା ଜଣାଇଲେ।
0: ବିଶ୍ୱବ୍ୟାପୀ ତୈଳ ସଙ୍କଟ ମଧ୍ୟରେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି। ସଚିବସ୍ତରୀୟ ବୈଠକ ପରେ ଭୁବନେଶ୍ୱରଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମତୀ ଗର୍ଗ କହିଛନ୍ତି, ପରିସ୍ଥିତିର ମୁକାବିଲା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ପେଟ୍ରୋଲ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ବିଭିନ୍ନ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ କାର୍କେଡ୍ରେ ଗାଡ଼ି

ବ୍ୟବହାରକୁ ହ୍ରାସ କରିଛନ୍ତି। ଆଗାମୀ ଦିନରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ନୂତନ ନିର୍ଦ୍ଦେଶ ଜାରି କରିବାକୁ ଲକ୍ଷ୍ୟ ରଖାଯାଇଛି। ସର୍ବସାଧାରଣ ପରିବହନରେ ଯାତାୟାତ ବାଧ୍ୟତାମୂଳକ ହୋଇପାରେ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ହାଇଦ୍ରାବାଦକୁ ବିମାନ ସେବା ଆସନ୍ତା 31 ତାରିଖରୁ ଆରମ୍ଭ ହେବ। ସପ୍ତାହକୁ 6 ଦିନ ବିମାନ ଚଳାଚଳ କରିବ। କେବଳ ବୁଧବାର ଦିନ ସେବା ବନ୍ଦ ରହିବ। ଝାରସୁଗୁଡ଼ାରୁ 11:10 ବିମାନ ଛାଡ଼ି 12:00 ଭୁବନେଶ୍ୱରରେ ପହଞ୍ଚିବ। ଭୁବନେଶ୍ୱରରୁ 12:30 ବିମାନ ଛାଡ଼ି 12:20 ଝାରସୁଗୁଡ଼ାରେ ପହଞ୍ଚିବ। ଅନ୍ୟପକ୍ଷରେ ହାଇଦ୍ରାବାଦରୁ 8:40 ବିମାନ ଉଡ଼ାଣ କରି ଝାରସୁଗୁଡ଼ାରେ 10:25 ପହଞ୍ଚିବ। ପୁଣି ଝାରସୁଗୁଡ଼ାରୁ 1:50 ବାହାରି 3:35 ହାଇଦ୍ରାବାଦରେ ପହଞ୍ଚିବ। ଏହାଦ୍ୱାରା ଯାତ୍ରୀମାନେ ଦୀର୍ଘ ସମୟ ଅପେକ୍ଷା ସମସ୍ୟାରୁ ମୁକ୍ତି ପାଇବେ ଏବଂ ଅଳ୍ପ ସମୟ ମଧ୍ୟରେ ସିଧାସଳଖ ଯାତ୍ରା କରିପାରିବେ। ରାଜ୍ୟରେ ଆଦୌ ତୈଳ ସଙ୍କଟ ନାହିଁ, ତେଣୁ ଲୋକମାନେ ଭୟଭୀତ ହୋଇ ତେଲ ନ କିଣିବାକୁ ଯୋଗାଣ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ ପରାମର୍ଶ ଦେଇଛନ୍ତି। ସମ୍ପ୍ରତି 22 ପେଟ୍ରୋଲ ଟାଙ୍କିରେ ତେଲ ନଥିବା ଅଭିଯୋଗ ହେବା ପରେ ସଚିବ ଶ୍ରୀ ସିଂ କହିଛନ୍ତି, ସ୍ୱାଭାବିକ ସ୍ଥିତିରେ ପରିଚାଳନାଗତ ତ୍ରୁଟି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ରାଜ୍ୟରେ ଥିବା 2800 ତେଲ ଟାଙ୍କିରେ ସ୍ୱାଭାବିକ ଭାବେ ତେଲ ବିକ୍ରି ହେଉଥିବା ସେ କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ଯାଇଥିବା କଟକ ଚାନ୍ଦବାଲି ରାଜ୍ୟ ରାଜପଥରେ 3 ସେତୁ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସମ୍ପୃକ୍ତ ରାଜ୍ୟ ରାଜପଥରେ ଦୁର୍ଘଟଣା ହ୍ରାସ କରିବା ଓ ଗମନାଗମନ ସୁଗମ କରିବା ଲାଗି ଜିଲ୍ଲା ମଧ୍ୟ ଦେଇ ପ୍ରବାହିତ ବ୍ରାହ୍ମଣୀ, ଖରସ୍ରୋତା ଓ ବୈତରଣୀ ନଦୀ ଉପରେ ସେତୁ ନିର୍ମାଣ କରାଯିବ। ଏଥିପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ଗୋପାଳପୁର ଓ ପତ୍ରପୁର ପଞ୍ଚାୟତର ବିଲିକଣାଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ପ୍ରଭାବ ଆକଳନ ସର୍ଭେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି 3 ସେତୁ ନିର୍ମାଣ ଦାୟିତ୍ୱରେ ଥିବା ରାଜ୍ୟ ସେତୁ ନିର୍ମାଣ ନିଗମର ଅଧିକାରୀ ଓ କେନ୍ଦ୍ରାପଡ଼ା ରାଜସ୍ୱ ବିଭାଗର ଅତିରିକ୍ତ ଜିଲ୍ଲାପାଳ ଏବଂ ତହସିଲଦାର ଜମି ଅଧିଗ୍ରହଣ ସମ୍ପର୍କରେ ସ୍ଥାନୀୟ ଅଧିବାସୀମାନଙ୍କ ସହ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣ ହେବାକୁ ଥିବା ସେତୁ ପାଇଁ 306.86 କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଖରସ୍ରୋତା ନଦୀ ଉପରେ ସେତୁ ପାଇଁ 284.56 କୋଟି ଓ ବୈତରଣୀ ନଦୀ ଉପରେ ସେତୁ ପାଇଁ 319.42 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଆସନ୍ତା 3 ମଧ୍ୟରେ ସେତୁ ନିର୍ମାଣ କାର୍ଯ୍ୟ ଶେଷ କରିବା ଲାଗି ସମୟ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି। ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ନିଶ୍ଚିତ କରିବା ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳ ପ୍ରଥମେ ଅରବିନ୍ଦ ରାଜଶେଖରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାର ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ଜଣେ ଦାୟିତ୍ୱବାନ ଅଧିକାରୀଙ୍କୁ ସ୍ୱଚ୍ଛତା ୱାର୍ଡେନ୍ ଭାବେ ମନୋନୀତ କରାଯିବ। ସମ୍ପୃକ୍ତ ଅଧିକାରୀ କାର୍ଯ୍ୟାଳୟ ପରିସରରେ ସ୍ୱଚ୍ଛତା ଏବଂ ପରିମଳ ବ୍ୟବସ୍ଥା ତଦାରଖ କରିବା ପାଇଁ ମୁଖ୍ୟ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ। ସମ୍ପୃକ୍ତ ସ୍ୱଚ୍ଛତା ୱାର୍ଡେନ୍ଙ୍କ ନାମ, ପଦବୀ ଏବଂ ମୋବାଇଲ ନମ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କାର୍ଯ୍ୟାଳୟରେ ଚିରନ୍ତନ ବାଡ଼ି ବଗିଚା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କୋମନା ବ୍ଲକର 5 ପଞ୍ଚାୟତର 17 ଗ୍ରାମରେ ଘରବାଡ଼ି ପଛପଟେ ଥିବା ଅଦରକାରୀ ଜମିର ସଦୁପଯୋଗ କରି ଚିରନ୍ତନ ବାଡ଼ି ବଗିଚା ସୃଷ୍ଟି କରିବା ନେଇ ସଚେତନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ଡଙ୍ଗରଭେଜା ଏବଂ କୋଷାଗୁମୁଡ଼ା ବ୍ଲକର ବଡ଼ ଆମ୍ବଡ଼ାଠାରେ ଜନ ଆକ୍ରୋଶ ସମାବେଶ ଆୟୋଜିତ ହୋଇଯାଇଛି। ବିଧାୟକ ଗୌରୀଶଙ୍କର ମାଝୀଙ୍କ ନେତୃତ୍ୱରେ ନାରୀବନ୍ଧନ ଅଧିନିୟମକୁ ବିରୋଧ ପରିପ୍ରେକ୍ଷୀରେ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦେଇ ବର୍ଷା ଋତୁ ପୂର୍ବରୁ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବା ଲାଗି ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୁଜରାଟର ଅହମ୍ମଦାବାଦରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ପୂର୍ବରୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏସ୍ଏଆଇ ପକ୍ଷରୁ ଦେଶବ୍ୟାପୀ ଜନସମ୍ପୃକ୍ତି ଅଭିଯାନ ଆରମ୍ଭ ହୋଇଛି। ଖେଳୁଆଡ଼ ମନୋଭାବ, ସୃଜନଶୀଳତା ଏବଂ ଯୁବ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ନିଆଯାଇଛି। ଅଭିଯାନ ଅଂଶସ୍ୱରୂପ ଅଂଶଗ୍ରହଣକାରୀମାନେ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ମଶାଲ ଡିଜାଇନ୍ ପ୍ରତିଯୋଗିତା, CWG ରିଲ୍ ଚ୍ୟାଲେଞ୍ଜ ଏବଂ କୁଇଜ୍ରେ ଅଂଶଗ୍ରହଣ କରିପାରିବେ। ପ୍ରତିଯୋଗିତା ପାଇଁ ମାଇ ଭାରତ ପୋର୍ଟାଲ ଉପଭୋକ୍ତାଙ୍କ ପାଇଁ ଖୋଲା ରହିଛି। ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହ, ସୃଜନଶୀଳତା ଓ ଜାତୀୟ ଗୌରବର ଭାବନା ସୃଷ୍ଟି କରି ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସଫଳ ଆୟୋଜନ ପାଇଁ ସାମୂହିକ ଉତ୍ସାହକୁ ପ୍ରୋତ୍ସାହିତ କରିବା ଏହି 3 ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ପାଣିପାଗ,
ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ ଆସନ୍ତା ଶନିବାର

ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରୁ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ କାଳବୈଶାଖୀ ନେଇ କେତେକ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ବଜ୍ରପାତ ସହ ବର୍ଷା ହେବା ନେଇ ସାତଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଆଜି ଅପରାହ୍ନ ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ଦିନ ତାପମାତ୍ରା 40 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଓଡ଼ିଶା ସମେତ 16 ରାଜ୍ୟ ଓ 3

0: ଅପରାଧୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ଗୁରୁତ୍ୱ। ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ରାଜ୍ୟରେ ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତିକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି ଏବଂ ଝାରସୁଗୁଡ଼ାରୁ ଭୁବନେଶ୍ୱର ହାଇଦ୍ରାବାଦକୁ ଆସନ୍ତା 31 ତାରିଖରୁ ଆରମ୍ଭ ହେବ ବିମାନ ସେବା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ପ୍ରସଙ୍ଗ, କୃତ୍ରିମ ବୁଦ୍ଧିମତା ଆଧାରିତ ଆର୍ଥିକ ସମାବେଶୀ ପଦକ୍ଷେପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଦେଶର ଆର୍ଥିକ ସମାବେଶୀ ଯାତ୍ରା ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଦେଇ ଗତି କରୁଛି। ସଶକ୍ତ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ କୃତ୍ରିମ ବୁଦ୍ଧିମତା ସମନ୍ୱୟ ଦ୍ୱାରା ଏହି ପରିବର୍ତ୍ତନ ଗତିଶୀଳ ହେଉଛି। ମୁଖ୍ୟତଃ ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ପାଇଁ ଆରମ୍ଭ ହୋଇଥିବା ଏଭଳି ପଦକ୍ଷେପ ବର୍ତ୍ତମାନ ପ୍ରଯୁକ୍ତିବିଦ୍ୟା ଆଧାରିତ ଇକୋସିଷ୍ଟମରେ ବିକଶିତ ହୋଇଛି। ଦକ୍ଷ ସମାବେଶୀମୂଳକ ଏବଂ ବାସ୍ତବ ସମୟ ଆର୍ଥିକ ସେବା ପ୍ରଦାନ କରିବା ଉପରେ ଏହା କେନ୍ଦ୍ରୀଭୂତ। ଡିଜିଟାଲ ଭିତ୍ତିଭୂମି, ଉନ୍ନତ ବିଶ୍ଳେଷଣ ଏବଂ ସମ୍ମତି ଭିତ୍ତିକ ତଥ୍ୟ ଆଦାନ ପ୍ରଦାନ ବ୍ୟବସ୍ଥା ମାଧ୍ୟମରେ କୃତ୍ରିମ ବୁଦ୍ଧିମତା AI ଆର୍ଥିକ ସେବାଗୁଡ଼ିକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତି ଏବଂ ପରିଚାଳନାର ବ୍ୟବସ୍ଥା କରୁଛି। ସେଗୁଡ଼ିକ ମଧ୍ୟରେ ଦକ୍ଷତା ବିକାଶ, କାର୍ଯ୍ୟ ପରିସରକୁ ଅଧିକ ବ୍ୟାପକ କରିବା ଏବଂ ବ୍ୟକ୍ତିଗତ ଆର୍ଥିକ କ୍ଷେତ୍ର ସମାଧାନକୁ ତ୍ୱରାନ୍ୱିତ କରିବା ଅନ୍ତର୍ଭୁକ୍ତ। ଏଭଳି ପରିବର୍ତ୍ତନ ବିଭିନ୍ନ କ୍ଷେତ୍ରରେ ପ୍ରଭାବଶାଳୀ ହୋଇପାରିଛି। ସୂଚନା ଅସମାନତାକୁ ହ୍ରାସ କରି ପାରମ୍ପରିକ କ୍ରେଡିଟ୍ ମୂଲ୍ୟାୟନ ମଡେଲକୁ ପରିବର୍ତ୍ତିତ ଢଙ୍ଗରେ କୃତ୍ରିମ ବୁଦ୍ଧିମତା ପ୍ରବର୍ତ୍ତନ କରିପାରୁଛି, ଫଳରେ ଆର୍ଥିକ ପରିଚାଳନା କ୍ଷେତ୍ରରେ ସୃଷ୍ଟ ଆହ୍ୱାନ ସମାଧାନ ହେବା ସହ ପରିଚାଳନାଗତ ଏବଂ ନିରନ୍ତରତା ଆଧାରିତ ବିକାଶ ସମ୍ଭବ ହୋଇପାରୁଛି। ଭାରତ ଏକ ଡିଜିଟାଲ ସଶକ୍ତ ଅର୍ଥନୀତି ଆଡ଼କୁ ଅଗ୍ରଗତି କରୁଥିବାରୁ କୃତ୍ରିମ ବୁଦ୍ଧିମତା ଆର୍ଥିକ ସମାବେଶୀ କ୍ଷେତ୍ରକୁ ତ୍ୱରାନ୍ୱିତ କରୁଛି। ଏଥିସହ ଆର୍ଥିକ ଇକୋସିଷ୍ଟମକୁ ଅଧିକ ପ୍ରତିକ୍ରିୟାଶୀଳ, ସୁରକ୍ଷିତ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୂପରେଖ ନିର୍ମାଣ କରାଯାଇପାରୁଛି। ଆର୍ଥିକ ସମାବେଶ ହେଉଛି ବିଭିନ୍ନ କ୍ଷେତ୍ରରେ ସେବା ପ୍ରଦାନକୁ ସୁନିଶ୍ଚିତ କରିବା। ମୁଖ୍ୟତଃ ସମାଜର ଦୁର୍ବଳ ବର୍ଗ ଏବଂ ନିମ୍ନ ଆୟକାରୀ ଗୋଷ୍ଠୀ ଏହାର ସୁଫଳ ପାଇପାରୁଛନ୍ତି। ସମୟୋଚିତ, ପର୍ଯ୍ୟାପ୍ତ ଏବଂ ସୁଲଭ ଢଙ୍ଗରେ ସେମାନେ ଋଣ ସୁବିଧା ଉପଲବ୍ଧ କରିପାରୁଛନ୍ତି। ଏହାଦ୍ୱାରା ଦେଶର ଡିଜିଟାଲ ପ୍ରଥମ ବାସ୍ତବତାରେ ପରିଣତ ହୋଇଛି। ଗତ ଦଶନ୍ଧି ମଧ୍ୟରେ ଏ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି। ପରିଚୟ ଯାଞ୍ଚଠାରୁ ଆରମ୍ଭ କରି ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ବିନା ପ୍ରତିବନ୍ଧକରେ ସିଧାସଳଖ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ଏହାର ଏକ ଉଦାହରଣ। ଜନଧନ ଆଧାର ମୋବାଇଲ JAN ହେଉଛି ଏକ ସାର୍ବଜନୀନ ବ୍ୟାଙ୍କ ଆକାଉଣ୍ଟ, ଯାହା ବାୟୋମେଟ୍ରିକ୍ ପରିଚୟ ଏବଂ ମୋବାଇଲ ନମ୍ବର ସଂଯୋଗର ଏକ ମୂଳ ସଂସ୍କରଣ। ଏହାର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ନାଗରିକଙ୍କୁ ସ୍ୱତନ୍ତ୍ର ଆର୍ଥିକ ପରିଚୟ ପ୍ରଦାନ କରିବା ସହିତ ରାଜ୍ୟ ସହ ସମନ୍ୱୟ ମାଧ୍ୟମରେ ଏହାର ସୁଫଳ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା। ଗତ ମାର୍ଚ୍ଚ ମାସ ସୁଦ୍ଧା ଦେଶରେ ସୁରକ୍ଷିତ ପ୍ରମାଣୀକରଣ ପାଇଁ 144 କୋଟିରୁ ଅଧିକ ଆଧାର ନମ୍ବର ସୃଷ୍ଟି କରାଯାଇଛି। ଜନଧନ ଆକାଉଣ୍ଟଗୁଡ଼ିକର ସଂଖ୍ୟା 2015 14,71,00,000 ଥିବାବେଳେ ଗତ April 29 ସୁଦ୍ଧା ଏହା 58,16,00,000କୁ ବୃଦ୍ଧି ପାଇଛି। ଏଥିସହ ଏହି ସମୟ ସୁଦ୍ଧା ମୋଟ ଜମା ପରିମାଣ 3,02,000 କୋଟି ପହଞ୍ଚିଛି। ବ୍ୟାଙ୍କ ସେବାରୁ ବଞ୍ଚିତ ଲୋକଙ୍କୁ ଆନୁଷ୍ଠାନିକ ଭାବେ ଦେଶର ଅର୍ଥନୀତିରେ ସାମିଲ କରିବାରେ ଏହା ପ୍ରମାଣ କରୁଛି। ସେହିଭଳି ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ UPI ମାଧ୍ୟମରେ ଆର୍ଥିକ କାରବାର ଅଧିକ ସହଜ ଓ ସୁଗମ ହୋଇପାରିଛି। ଗତ ମାର୍ଚ୍ଚ ମାସ ସୁଦ୍ଧା 2,264,11,00,000 UPI ମାଧ୍ୟମରେ ପ୍ରାୟ 29,53,00,000 ଆର୍ଥିକ କାରବାର ହୋଇଛି। ଏହି ପ୍ଲାଟଫର୍ମରେ 691 ବ୍ୟାଙ୍କ ସାମିଲ ହୋଇଛନ୍ତି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନା DBT ମାଧ୍ୟମରେ ସରକାରୀ ସବସିଡି ଏବଂ କଲ୍ୟାଣକାରୀ ସୁଫଳ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେଉଛି। ଏହି ଯୋଜନା ଅଧୀନରେ ଗତ ଜାନୁଆରୀ ସୁଦ୍ଧା 49,09,000 କୋଟି ସ୍ଥାନାନ୍ତରିତ ହୋଇଛି। ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ସେବାରେ ଆଞ୍ଚଳିକ ଭାଷା ବ୍ୟବହାର ବୃଦ୍ଧି ଲକ୍ଷ୍ୟ ନେଇ ଗତ ଫେବୃଆରୀ ମାସରେ ଡିଜିଟାଲ ଇଣ୍ଡିଆ, ଭାଷିନୀ ବିଭାଗ ଏବଂ RBI ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଦେଶର ସମସ୍ତ 22 ଅନୁସୂଚିତ ଭାରତୀୟ ଭାଷାରେ ବ୍ୟାଙ୍କିଙ୍ଗ ସେବା ପ୍ରଦାନ କରିବା ଏହି ପଦକ୍ଷେପର ମୂଳ ଲକ୍ଷ୍ୟ। ଗତବର୍ଷ ଅକ୍ଟୋବର ମାସରେ ଘୋଷିତ ହୋଇଥିବା ମିଶନ ଡିଜିଟାଲ ଶ୍ରମ ସେତୁ ହେଉଛି କୃତ୍ରିମ ବୁଦ୍ଧିମତା ଚାଳିତ ଏକ ବ୍ୟବସ୍ଥା, ଯାହାକି ଅଣସଂଗଠିତ

କ୍ଷେତ୍ରର କର୍ମଚାରୀଙ୍କୁ ସହଯୋଗ ପ୍ରଦାନ କରିବା ପାଇଁ ଉପଯୋଗୀ ସାବ୍ୟସ୍ତ ହେଉଛି। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବା ଦିଗରେ କୃତ୍ରିମ ବୁଦ୍ଧିମତା ନେତୃତ୍ୱାଧୀନ ଆର୍ଥିକ ସମାବେଶୀ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।

ଶୁଣିଲେ ରିଲେ କରି ପ୍ରଚାର କଲୁ ଆଜିର ପ୍ରସଙ୍ଗ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଶୁଣନ୍ତୁ ଓଡ଼ିଆ କଥା ଚିତ୍ର ଗୀତ। କଣ୍ଠଶିଳ୍ପୀ ବିଷ୍ଣୁ ମୋହନ, କବି ଅସୀମା ପଣ୍ଡା, କଥାଚିତ୍ର ତାଙ୍କ ତତେ ସନା।

ଲଦାଖ ବ୍ୟତୀତ ଏହି ତୃତୀୟ ପର୍ଯ୍ୟାୟକୁ ମିଶାଇ ଦେଶବ୍ୟାପୀ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା କାର୍ଯ୍ୟ ସମ୍ପନ୍ନ ହେବ। ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା ଶେଷ ହେବା ପରେ ପାଗ ପରିସ୍ଥିତିକୁ ବିଚାରକୁ ନେଇ ଏହି ଦୁଇଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତି ନେଇ କାର୍ଯ୍ୟସୂଚୀ ସ୍ଥିର କରାଯିବ ବୋଲି ନିର୍ବାଚନ କମିଶନ କହିଛନ୍ତି। ରାଜନୈତିକ ଦଳଗୁଡ଼ିକର ପୂର୍ଣ୍ଣ ଅଂଶଗ୍ରହଣକୁ ନିଶ୍ଚିତ କରିବା ଲକ୍ଷ୍ୟ ନେଇ କମିଶନଙ୍କ ପକ୍ଷରୁ ସବୁ ଦଳଗୁଡ଼ିକୁ ପ୍ରତ୍ୟେକ ପୁଲିଂ ବୁଥ୍ ପାଇଁ ବୁଥ୍ ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରିବାକୁ ଅନୁରୋଧ କରାଯାଇଛି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ପ୍ରଥମ ଦୁଇଟି ପର୍ଯ୍ୟାୟରେ 13 ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ପ୍ରାୟ 69 ଭୋଟରଙ୍କ ଲାଗି 6,30,000 ଅଧିକ ବୁଥ୍ ସ୍ତରୀୟ ଅଧିକାରୀ ଏବଂ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ 9,20,000 ଅଧିକ ବୁଥ୍ ସ୍ତରୀୟ ଏଜେଣ୍ଟ ବିଭିନ୍ନ ପର୍ଯ୍ୟାୟରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯିବେ। ପ୍ରଥମ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇକୁ ଗସ୍ତ କରିବେ। ସେଠାରେ ଆସନ୍ତାକାଲି ଶ୍ରୀ ମୋଦି ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଭାରତ ଓ ୟୁଏଇ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ଏବଂ ବୈଷୟିକ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ଉପରେ ଉଭୟ ନେତା ମତ ବିନିମୟ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସେହିଦିନ ନେଦରଲ୍ୟାଣ୍ଡସ୍ ଗସ୍ତ କରିବେ। ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ମଧ୍ୟ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ସେ ସମୀକ୍ଷା କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚିବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଗସ୍ତ ଯିବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ଚୀନ ପ୍ରତିପକ୍ଷ ସି ଜିନ୍ପିଙ୍ଗ ଆଜି ଚୀନର ବେଜିଂଠାରେ

0: ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ବାଣିଜ୍ୟ ପ୍ରଯୁକ୍ତିବିଦ୍ୟା ଆଞ୍ଚଳିକ ସୁରକ୍ଷା କ୍ଷେତ୍ରରେ ଆହ୍ୱାନ ସତ୍ତ୍ୱେ ଦ୍ୱିପାକ୍ଷିକ ତଥା ବୈଷୟିକ ସହଯୋଗିତା ନେଇ ଉଭୟ ନେତା ଗୁରୁତ୍ୱ ଆରୋପ କରିଥିବା ଜଣାପଡ଼ିଛି। ଶ୍ରୀ ଟ୍ରମ୍ପଙ୍କ ଦ୍ୱିତୀୟ ରାଷ୍ଟ୍ରପତିତ୍ୱ ଅବସରରେ ଏହା ହେଉଛି ପ୍ରଥମ ଚୀନ ଗସ୍ତ। ହ୍ୱାଇଟ୍ ହାଉସ୍ ଦେଇଥିବା ସୂଚନା ଅନୁଯାୟୀ ହର୍ମୁଜ୍ ପ୍ରଣାଳୀକୁ ଉନ୍ମୁକ୍ତ ରଖିବା ପାଇଁ ଉଭୟ ପକ୍ଷ ସହମତ ହୋଇଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ସକାରାତ୍ମକ ହୋଇଥିବା ହ୍ୱାଇଟ୍ ହାଉସ୍ କହିଛି। ବୈଠକ ପରେ ସମାବେଶକୁ ସମ୍ବୋଧନ କରି ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ କହିଛନ୍ତି, ସାମ୍ପ୍ରତିକ ବୈଷୟିକ ପରିସ୍ଥିତି ନେଇ ସୃଷ୍ଟ ଆହ୍ୱାନର ମୁକାବିଲା ଦିଗରେ ସହଯୋଗ ବୃଦ୍ଧି ଉପରେ ଉଭୟ ନେତା ଗୁରୁତ୍ୱ ପ୍ରଦାନ କରିଛନ୍ତି। ଚୀନ ଏବଂ ଆମେରିକାକୁ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଚାର ନ କରି ଅଂଶୀଦାର ଭାବେ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ କହିଛନ୍ତି, ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ପୂର୍ବ ଅପେକ୍ଷା ଅଧିକ ସୁଦୃଢ଼ ହେବ। ଚୀନ ସହିତ ବାଣିଜ୍ୟ ଏବଂ ନିବେଶ କ୍ଷେତ୍ର ବୃଦ୍ଧି କରିବାକୁ ଆମେରିକା ଆଗ୍ରହୀ ବୋଲି ସେ କହିଛନ୍ତି। ଇରାନ ସଂଘର୍ଷ ପରିସ୍ଥିତି ଏବଂ ୱାଶିଂଟନ ସହ ବୃଦ୍ଧି ପାଉଥିବା ରାଜନୈତିକ ଚାପର ପୃଷ୍ଠଭୂମିରେ ଚୀନକୁ ଆମେରିକା ରାଷ୍ଟ୍ରପତିଙ୍କ ଏହି ତିନିଦିନିଆ ଗସ୍ତ ଗୁରୁତ୍ୱ ବହନ କରୁଛି। ଶ୍ରୀ ଟ୍ରମ୍ପଙ୍କ ସହ ସେଠାକାର ପ୍ରମୁଖ ବ୍ୟବସାୟିକ ନେତୃମଣ୍ଡଳୀ ଚୀନ ଗସ୍ତରେ ଯାଇଛନ୍ତି। ଶ୍ରୀ ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି ତାଙ୍କର ପ୍ରଥମ ବେଜିଂ ଗସ୍ତ ଅବସରରେ ଚୀନ ପ୍ରତିପକ୍ଷ ୱାଙ୍ଗ ୱିଙ୍କ ସହ ଆଲୋଚନା କରିଥିଲେ। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ଆହ୍ୱାନ ପରିପ୍ରେକ୍ଷୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ କୃଷି ଓ ଗ୍ରାମୀଣ ବିକାଶ ବିଭାଗର ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଅନୁଯାୟୀ ମନ୍ତ୍ରୀସ୍ତରରେ ଗୋଟିଏ ବର୍ଷ ପର୍ଯ୍ୟନ୍ତ ସୁନା କ୍ରୟ ନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସାର୍ବଜନୀନ ଏବଂ ଜାତୀୟ ସ୍ୱାର୍ଥ ଆଧାରିତ ବିଦେଶ ଗସ୍ତ ବ୍ୟତୀତ ଅନ୍ୟ କୌଣସି ବିଦେଶ ଗସ୍ତ କରାଯିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମନ୍ତ୍ରୀ ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ସାର୍ବଜନୀନ ପରିବହନକୁ ବ୍ୟବହାର କରିବା ଲାଗି ବିଭାଗୀୟ କର୍ମଚାରୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ଦେଶରେ ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ, ଏଲ୍ପିଜି ଏବଂ ପ୍ରାକୃତିକ ଗ୍ୟାସ୍ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ପ୍ରଭାବଶାଳୀ ଢଙ୍ଗରେ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସରକାର କହିଛନ୍ତି। ନୂଆଦିଲ୍ଲୀରେ ପଶ୍ଚିମ ଏସିଆ ସାମ୍ପ୍ରତିକ ପରିସ୍ଥିତି ନେଇ ଅନୁଷ୍ଠିତ ଆନ୍ତଃ ମନ୍ତ୍ରଣାଳୟ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହା କହିଛନ୍ତି। ଘରୋଇ ଏଲ୍ପିଜି ଯୋଗାଣ ନିରନ୍ତର ଜାରି ରହିଥିବା ସେ ସୂଚନା ଦେଇଛନ୍ତି। ଯୋଗାଣ ଶୃଙ୍ଖଳ ପ୍ରତିବନ୍ଧକକୁ ହ୍ରାସ କରିବା ଲକ୍ଷ୍ୟ ନେଇ ବାଣିଜ୍ୟିକ ଏଲ୍ପିଜି ଯୋଗାଣ ପ୍ରାୟ 70% ପହଞ୍ଚିଥିବା ସେ କହିଛନ୍ତି। 750,000 ନୂତନ ଗ୍ରାହକ ପିଏନ୍ଜି ସଂଯୋଗ ପାଇଁ ପଞ୍ଜୀକରଣ କରିଛନ୍ତି। ଶ୍ରୀମତୀ ଶର୍ମା କହିଛନ୍ତି, ଗତ ପହିଲାରୁ ଏପର୍ଯ୍ୟନ୍ତ ପ୍ରାୟ 83,500 ଟନ୍ ବାଣିଜ୍ୟିକ ଏଲ୍ପିଜି ବିକ୍ରି ହୋଇସାରିଛି। ବନ୍ଦର ଜାହାଜ ଚଳାଚଳ ଜଳପଥ ସଚିବ ମୁକେଶ ମଙ୍ଗଲ କହିଛନ୍ତି, 90,000 metric tonରୁ ଅଧିକ ଏଲ୍ପିଜି ବହନକାରୀ ଦୁଇଟି ଜାହାଜ ଗତକାଲି ରାତିରେ ହର୍ମୁଜ୍ ପ୍ରଣାଳୀ ପାର କରିଛି। ଆସନ୍ତା 16 ତାରିଖରେ ଜାହାଜ ଦୁଇଟି ଭାରତରେ ପହଞ୍ଚିବାର ଆଶା କରାଯାଉଛି। ସୋମାଲିଆରୁ ସାରଜା ଅଭିମୁଖେ ଯାତ୍ରା କରୁଥିବା ଭାରତୀୟ ବାଣିଜ୍ୟ ଜାହାଜ MSV ହାଜିଅଲି ଗତକାଲି ଭୋର ସମୟରେ ଓମାନ ଜଳସୀମାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଜାହାଜଟିରେ ନିଆଁ ଲାଗିଯିବା ସହ ସମ୍ପୂର୍ଣ୍ଣ ବୁଡ଼ିଯାଇଥିବା ଜଣାପଡ଼ିଛି। ତେବେ ଓମାନ ତଟରକ୍ଷୀ ବାହିନୀ ଦ୍ୱାରା ଜାହାଜର ସମସ୍ତ 14 ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସେ ସୂଚନା ଦେଇଛନ୍ତି। ଆଇପିଏଲ୍ କ୍ରିକେଟ୍ର ଅଳ୍ପ ସମୟ ପରେ ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବ୍ରିକ୍ସ ବୈଠକ ଅବସରରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ବିଭିନ୍ନ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ। ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ଘୋଷଣା କଲେ ନିର୍ବାଚନ କମିଶନ। ଓଡ଼ିଶା ସମେତ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳ ଏହି ପର୍ଯ୍ୟାୟରେ ସାମିଲ। ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ ଆସନ୍ତାକାଲି UAE ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଆମେରିକା ରାଷ୍ଟ୍ରପତି ଓ ଚୀନ ପ୍ରତିପକ୍ଷଙ୍କ ମଧ୍ୟରେ ବେଜିଂଠାରେ ସକାରାତ୍ମକ ଆଲୋଚନା ହୋଇଥିବା ନେଇ ହ୍ୱାଇଟ୍ ହାଉସ୍ର ସୂଚନା। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ମୁମ୍ବାଇ ଇଣ୍ଡିଆନ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛି।

0: Depois mais
1: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ଜଗା ନା ଓଳିକି ହଉଛି।
1: ହଉ ହଉ ମାନି,
0: ହଁ
1: କଥା କଣ ଆଜି? କଣ ସରଳ ସରଳ ଆସିକିରି କୋଠ ଘରେ ହାଜର? ଚାଷବାସ ସବୁ ଠିକ ଚାଲିଛି ତ?
0: ହଁ ଜଗାନା, ଚାଷବାସ କଥା କାହିଁ କହୁଛ? ଆମେ ହେଲେ ଚାଷୀ ଲୋକ, ଆଉ ତାକୁ ଛାଡିବା ବୁଝିଲ ଜଗାନା?
1: ହଁ
0: ତମ ଦେହ ପା କେମିତି ଅଛି କହିଲ?
1: ଭଲ ଅଛି, ବିଶେଷ କରି ଖରା ଦିନ ଚାଲିଛି, ତେଣୁ ଦେହ ପା ଜଗିକିରି ସବୁ କାମ କରିବାକୁ ପଡୁଛି। ମାନି କଣ କରିବା, ଆଉ ପାଣି ଯଥେଷ୍ଟ ପିଇବାକୁ ପଡୁଛି, ଆଉ କାକୁଡି ତରଭୁଜ ସିଏ ମଧ୍ୟ ଖିଆ ହଉଛି। ବିଲକୁ ଗଲା ବେଳକୁ ସାଙ୍ଗରେ ଓଦା ଗାମୁଛା ପାଣି ନେଇକି ଯାଉଛି, ଅସୁବିଧା କୋଉଠି ରହିଲା?
2: ଜଗାନା ନମସ୍କାର।
1: ଆରେ ବାପା ଅନାମ, ଭଲ ହେଲା ଭଲ ହେଲା ବାପା, ଚାଲିଆ ଭିତରକୁ।
2: ନମସ୍କାର ମାନ୍ୟପା।
0: ହଁ ରେ ବାପା ଅନାମ, ବୁଢା ହେଇଥା।
2: କଣ କରିବି ଅପା, ଆସୁ ଆସୁ ଟିକେ ଡେରି ହେଇଗଲା। କଥା କଣ କି, କାମ କରି କରି ଥକି ଯାଇଥିଲି, ଆଖି ଟିକେ ଲାଗି ଯାଇଥିଲା। ଦେଖୁ ଦେଖୁ ସମୟ ହେଇଗଲାଣି, ସେଇଠୁ ଝଟ ଝଟ ଦୌଡ଼ିଲି କୋଠ ଘର, ଦେଖିଲା ବେଳକୁ ତମେ ମାନେ ସବୁ ଆସିଗଲଣି। ଆଉ
0: ଆମର କାର୍ଯ୍ୟକ୍ରମ କଥା ବୁଝିଲ ଜଗାନା? ଇଏ ଅନାମ ଯେମିତି ଭୁଲ ଭଟକା କରୁଛି ସେମିତି କରିବା କଥା ନୁହଁ, କାର୍ଯ୍ୟକ୍ରମ ମାନେ ଠିକ ସମୟରେ ଆସିକି ପହଞ୍ଚିବ।
1: ଯେ ଯାହା ବି ହଉ ଆସି ଯାଇଛି ତ, ଯେ ବାପା ଅନାମ ଚାଷବାସ ସବୁ ଠିକ ଚାଲିଛି ତ?
2: ହଁ ଚାଷବାସ ସବୁ ଠିକ ଚାଲିଛି, ଖାଲି ଏଇ ଖରା ପାଇଁ ଟିକେ ଡର ଲାଗୁଛି।
1: ନାଇଁ ନାଇଁ ଡରିବାର ନାହିଁ ମାନି,
0: ହଁ
1: ଚାଷୀ ବନ୍ଦୀ ଲୋକ ଆମେ, ଖରା ହଉ ବର୍ଷା ହଉ ଶୀତ କାକର ସବୁଦିନେ କେମିତି ଭଲ ଫସଲ ହବ ସେଇଥିପାଇଁ ତ ଆମେ ଲାଗିଛେ ଆଉ।
0: ଆରେ ବାପା ଅନାମ, ତୁ ନିଶ୍ଚୟ କିଛି ଭୁଲ ଭଟକା କରୁଛୁ। ଆରେ ଇଏ ଖରା ବେଳଟାରେ କାହିଁକି ବିଲକୁ ଯାଉଛୁ କହିଲୁ? ସେଇଥିପାଇଁ ଖରା ମୁଣ୍ଡରେ ବାଜି ଥକି ଯାଇଥିଲୁ ଆଉ।
2: ଇଏ ହଁ ମାନ୍ୟପା, ଖରାବେଳରେ ବିଲକୁ ଯାଉଛି ଯେ, ହେଲେ କଣ କରିବି, ଫସଲ ଗୁଡାକ ନ ଜଗିଲେ ତ ଫସଲ ଭଲ ହବନି, ସେଇଥିପାଇଁ ଯିବାକୁ ପଡୁଛି।
0: ଅତି ଦରକାର ପଡିଲେ ଖରାକୁ ବାହାରିବ, ନଚେତ ଆମେ କେମିତି ସୁରକ୍ଷିତ ରହିବା, ଆମ ସ୍ୱାସ୍ଥ୍ୟର କେମିତି ସୁରକ୍ଷା ହେଇପାରିବ ସେ କଥା ଆମେ ଚିନ୍ତା କରିବା। ଯେମିତି ଜଗାନା କହିଲେ, ଖରାରେ ଯଦି ବାହାରୁଛ କିଛି ଜରୁରୀ ରହିଛି, ଛତାଟିଏ ନବ, ମୁଣ୍ଡରେ ଓଦା ଗାମୁଛା, ଜୋତା, ତାପରେ ଆମର ପାଣି ବୋତଲ, ତରଭୁଜ, ଘୋଳ ଦହି, ଏସବୁ ଯେମିତି ନ ଭୁଲିବ, ଆଉ ତା ସହିତ କଳା ଚଷମା ମଧ୍ୟ ପିନ୍ଧିବ। କଣ ଜଗାନା ଭୁଲ କହିଲି?
1: ନିଶ୍ଚିତ ଭାବରେ, ବିଶେଷ ଭାବରେ ଖରା ଦିନ ପାଇଁ ବାପା ଅନାମ, ଆମେ ତ ନିଜର ଯତ୍ନ ନବା, ଆଉ ଯେମିତି ମାନି କହିଲେ ସେଇସବୁ କାମ କରିବା, କିନ୍ତୁ ଆମେ ଯୋଉ ଗୃହପାଳିତ ପଶୁମାନଙ୍କୁ ରଖିଛେ ସେମାନଙ୍କର ମଧ୍ୟ ଠିକ ଭାବରେ ଯତ୍ନ ନବା, କେମିତି ଟିକେ ଛାଇରେ ରହିବେ ଆଉ ଖାଦ୍ୟ ଠିକ ଖାଇବେ, ତାଙ୍କୁ ମଧ୍ୟ ଠିକ ସମୟରେ ଗାଧୋଇ ଦବା, ଦେହ ଟିକେ ଥଣ୍ଡା ରହିଲେ ସେମାନେ ସୁସ୍ଥ ରହିବେ।
2: ମୁଁ ତମ ଦୁଇ ଜଣଙ୍କ କଥା ମାନି ଏଥର କାମ କରିବି, କାହିଁକି ନା ଆଜି ଯୋଉ ରକମର ଖରାରେ ମୋ ମୁଣ୍ଡଟା ବୁଲେଇଲା, ତମ କଥା ନ ମାନିକି ଆଉ ବାଟ ନାହିଁ।
1: ହେଇଟି ମାନି, ଅନାମ ଏଣିକି ସବୁ ଠିକ ଭାବରେ କରିବ, ତମେ ଆଉ ବ୍ୟସ୍ତ ହୁଅନି।
0: ନାଇଁ ଏବେ ଦେହ ଭଲ ଲାଗିଲାଣି ତ?
2: ହଁ ଦେହ ସେମିତି ଭଲ ଲାଗୁଛି ଆଉ।
0: ଯଦି ଦେଖିଲ ଅତି ଖରାପ ଲାଗୁଛି, ତାହେଲେ ଡାକ୍ତର ବାବୁଙ୍କ ସହିତ ପରାମର୍ଶ କରିବ, ସ୍ୱାସ୍ଥ୍ୟର ଯତ୍ନ ନବ।
2: ହଁ
0: ଜଗାନା,
1: ହଁ
0: ଆଉ କଣ ତମ କଥା, ତମେ କଣ ହସୁଛ କହୁନ ଟିକେ ଖୋଲିକିରି।
1: ବାପା ଅନାମ, ଆମେ ତ ଆସିଗଲୁ କୋଠ ଘରକୁ, ଆଉ ସଞ୍ଜ ବେଳେ ଆମେ କାହା କଥା ଆଲୋଚନା କରିବା? ପ୍ରଥମେ ପ୍ରଭୁଙ୍କୁ ଆଗ ପ୍ରଣାମ କରିବା।
2: ହଁ ଠିକ କଥା କହିଛ, ପ୍ରଥମେ ଆମେ ଗୋଟେ ଭଜନଟେ ଶୁଣିବା, ତାପରେ କାର୍ଯ୍ୟକ୍ରମ ଆଗକୁ ନବା।
0: ହଉ ହେଲା, ତମ ମାନଙ୍କ କଥା ମୁଁ ରଖିଲି ନା, ଆଉ ଆମ ଶ୍ରୋତା ବନ୍ଧୁ ମାନେ ମଧ୍ୟ ଶୁଣିବେ।

0: ଆହା, ଭଜନଟି କିନ୍ତୁ ଭାରି ଶ୍ରୁତି ମଧୁର ଥିଲା, ବୁଝିଲ ମାନ୍ୟପା? ମନକୁ ପାଇଗଲା ପୁରା ଜଗନ୍ନାଥ।
1: ହଁ, ଆମର କଣ୍ଠଶିଳ୍ପୀ ଆଉ ଗୀତିକାରଙ୍କୁ ଧନ୍ୟବାଦ ଦେଇ ଆମେ ଯିବା ମାନି ପରବର୍ତ୍ତୀ ପର୍ଯ୍ୟାୟକୁ।
2: ହଁ ଜଗନ୍ନାଥ,
1: ହଁ
2: ଭଜନ ତ ଆମେ ଶୁଣିଲେ।
1: ହଁ,
2: ବର୍ତ୍ତମାନ ନେଇଯିବା ଆମେ ବିଜ୍ଞାପନ।
1: ହଉ,
3: ପ୍ରଧାନମନ୍ତ୍ରୀ କିଷାନ ମାନଧନ।

0: ଜମିଟା ସେ ଜଳସେଚନ ପାଉଛି ନା ଅଣଜଳସେଚିତ
1: ଅଣଜଳସେଚିତ।
0: ଜମି ଅଛି, ତା ଉପରେ ବି ଧ୍ୟାନ ଦିଆଯିବା ଦରକାର। ଏବଂ ତୃତୀୟ କଥା ହେଉଛି, କେତେ ପରିମାଣରେ ଯେଉଁ ମୃତ୍ତିକା ପରୀକ୍ଷା କରାଗଲା, ସେ ମୃତ୍ତିକା ପରୀକ୍ଷା ରିପୋର୍ଟରେ କ'ଣ କ'ଣ ଅଛି, କେଉଁ ସାର ଆଭେଲେବୁଲ ଅଛି ବା ମାନେ ଉପଲବ୍ଧ ଅଛି, କେଉଁ ସାର ଉପଲବ୍ଧ ନାହିଁ, ୟାର ବେସିସ୍ରେ ଆମେ ଭାଗ ମାପଟାକୁ ପ୍ରସ୍ତୁତ କରିବା। ଏବେ କଥା ଆସିଲା ଯେ ଯଦି ଉଚ୍ଚ ଜମି ଅଛି, ତାହେଲେ ସାଧାରଣତଃ ଆମେ ଧାନକୁ ଯଦି ଆଗକୁ ନେବା, ତାହେଲେ ଯବକ୍ଷାରଜାନ, ଫସଫରସ ଆଉ ପଟାସ, ଏବଂ ସେଥିରେ ଉଚ୍ଚ ଜମିରେ ଯଦି 30 କେଜି ହେକ୍ଟର ପ୍ରତି ଦିଆଯିବା ଦରକାର ଯବକ୍ଷାରଜାନ, ଫସଫରସ ଆଉ ପଟାସ, ଠିକ୍ ସେହି ସମୟରେ ଯଦି ଖାଲ ଜମି ବା ମଝିଆଳି ଜମି ଅଛି, ତାହେଲେ ଏଇଟା 80-40-40 ହେଇଯିବ, ବା 80 କେଜି ଯବକ୍ଷାରଜାନ, 40 କେଜି ଫସଫରସ ଆଉ 40 କେଜି ପଟାସ। ତ ଇଏ ହେଉଛି ଗୋଟେ ଭାଗ ମାପର କଥା। ଦ୍ୱିତୀୟ ଭାଗ ମାପର କଥା ହେଉଛି ଯେ ଯଦି ଆମର ମୃତ୍ତିକା ପରୀକ୍ଷା ଅନୁସାରେ ରିପୋର୍ଟ ଯାହା ଆସିଲା, ସେଥିରେ ଯଦି ସେଇ ଯବକ୍ଷାରଜାନ, ଫସଫରସ ଆଉ ପଟାସର ଭାଗ କମ୍ ଅଛି, ତାହେଲେ 25% ଯେତିକି ଆମର ରେକମେଣ୍ଡେଡ୍ ଡୋଜ୍ ଅଛି ବା ଯେତିକି କୁହା ହେଇଛି ଯେ ଏତିକି ଦବା କଥା, 60-30-30 ହଉ ବା 80-40-40 ହଉ, ତାଠୁ 25% ଅଧିକା ଦିଆହବ ସେଇ ଯୋଉ ଆମର ଖାଦ୍ୟ ସାରଟା। ଯଦି ମାଟିରେ ଅଛି, ଉପଲବ୍ଧ ଅଛି, ମୃତ୍ତିକା ରିପୋର୍ଟ ଅନୁସାରେ ଆସିଲା, ତାହେଲେ କ'ଣ କରାହବ ନା 25% କମ୍ ଦିଆଯିବ। ଇଏ ହେଉଛି ପୁରା ଗୋଟେ ମାନେ କ'ଣ ମ୍ୟାଥମେଟିକାଲ କାଲକୁଲେସନ, ଏ କାଲକୁଲେସନ ଅନୁସାରେ ଆମେ ଦେଇପାରିବା। ଇଏ ଗଲା ଆମର ରାଇଟ୍ ଡୋଜ୍ ବା ଉପଯୁକ୍ତ ଭାଗ ମାପର କଥା। ଦ୍ୱିତୀୟ କଥା ଆମେ କହିଥିଲୁ ଯେ ଉପଯୁକ୍ତ ଉତ୍ସ, କୋଉଠୁ କୋଉ ଖାଦ୍ୟ ସାର ମିଳୁଛି, ଆମେ ସମସ୍ତେ ଜାଣିଛନ୍ତି, ଚାଷୀ ଭାଇମାନେ ବି ଜାଣିଛନ୍ତି। ଏବଂ ତାଙ୍କର ଆଉ ଟିକେ ମୁଁ କଥାଟାକୁ ସରଳ ଭାବରେ କହିଦିଏ ଯେ ଯବକ୍ଷାରଜାନ ସାଧାରଣତଃ ଆମେ ୟୁରିଆ ବା କାଲସିୟମ ଆମୋନିୟମ ନାଇଟ୍ରେଟ CAN ବା ଯୋଉଟା କହୁଛନ୍ତି, ଏବଂ ଆମୋନିୟମ ସଲଫେଟ, ଏଇ ତିନିଟା ଉତ୍ସରୁ ଆମକୁ ମିଳେ ଯବକ୍ଷାରଜାନଟା। ଫସଫରସ ସେମିତି କୋଉଠୁ ମିଳୁଛି ନା, ସାଧାରଣତଃ ଆମେ ସିଙ୍ଗିଲ ସୁପର ଫସଫେଟ ୟୁଜ୍ କରୁଛନ୍ତି, ସେଥିରେ ଫସଫରସ ଅଛି, ସଲଫର ବା ଗନ୍ଧକ ଅଛି, ଏବଂ କାଲସିୟମ କିଛି ପରିମାଣରେ ଅଛି। ଯଦି ଏଇ ସିଙ୍ଗିଲ ସୁପର ଫସଫେଟ ଉପଲବ୍ଧ ନହେଲା, ତାହେଲେ ଆମେ କ'ଣ କରୁଛନ୍ତି ନା ଡାଇ ଆମୋନିୟମ ଫସଫେଟ ସାରକୁ ବ୍ୟବହାର କରୁଛନ୍ତି, ତା ସହିତ ଗ୍ରୋମର ମଧ୍ୟ ଆମେ ପ୍ରୟୋଗ କରୁଛନ୍ତି, ଯେଉଁଥିରେ କି ଗନ୍ଧକ ଜାତୀୟ ଆମର ଫର୍ଟିଲାଇଜର ଅଛି ବା ସାର ଅଛି, ସେଥିରେ ତାକୁ ମାନେ ଉପଲବ୍ଧ ହେଉଛି ସେଥିରେ। ଏବଂ ପଟାସ ପାଇଁ ଆମେ ସମସ୍ତେ ଜାଣିଛନ୍ତି ମ୍ୟୁରେଟ୍ ଅଫ୍ ପଟାସ ବା MOP ୟୁଜ୍ କରୁଛନ୍ତି, ଯେଉଁଟାକି ପଟାସିୟମ କ୍ଲୋରାଇଡ୍ ବୋଲି ତାକୁ କୁହାହଉଛି, ସେଥିରେ 60% ଆମର ପଟାସ ରହୁଛି, 60% ପଟାସ ବୋଲି ତାକୁ କୁହାହଉଛି। ଏଇଟା ହେଉଛି ତାର ଉପଯୁକ୍ତ ଉତ୍ସ
1: ଗୁଡ଼ିକ ଆମେ ଜାଣିଲେ।
0: ତୃତୀୟ କଥା ଥିଲା ଆମର ଯେ ଉପଯୁକ୍ତ ସମୟ, ଠିକ୍ ସମୟରେ ଖାଦ୍ୟ ସାରଟାକୁ ଉପଲବ୍ଧ କରେଇଲେ ହିଁ ସେ ଗଛ ନବ ଏବଂ ମାଟି ଠିକ୍ ସମୟରେ ଗଛ ପାଇଁ ଉପଲବ୍ଧ କରିପାରିବ। ଦେଖନ୍ତୁ ଏଠି ଦୁଇଟା କଥା ଆସୁଛି, ଗୋଟେ କଥା ହେଉଛି ଆମେ ମାଟିରେ କେବେ ଦବା, ତାଦ୍ୱାରା ମାଟି ସେଇ ସାରକୁ ଠିକ୍ ଭାବରେ ଗ୍ରହଣ କରିସାରିକି ସିଏ ପୁଣି ଗଛ ପାଇଁ ଉପଲବ୍ଧ କରିବ। ଏଠି ଦୁଇଟା ପ୍ରସେସ କଥା ରହୁଛି, ଏମିତି ନୁହେଁ ଯେ ଆମେ ଗଛ ଉପରେ ପକାଇଦେଲେ ଆଉ ଗଛ ଡାଇରେକ୍ଟ ନେଇଗଲା। ଗଛ ଉପରେ ପକାଇବା ପାଇଁ ସିଞ୍ଚନ ପ୍ରଣାଳୀ ଯେଉଁଟା ଅଛି ସେଇଟା ଗୋଟେ ଅଲଗା କଥା, ଆମେ ସାଧାରଣତଃ ଖାଦ୍ୟ ସାରକୁ ମାଟିରେ ପ୍ରୟୋଗ କରୁଛନ୍ତି ଏବଂ ମାଟି ତାକୁ ଉପଲବ୍ଧ କରାଉଛି, ଏହା ନା କଥା। ତେଣୁ ରାଇଟ୍ ଟାଇମ୍ଟା ହେଉଛି ବହୁତ ଇମ୍ପୋର୍ଟାଣ୍ଟ ବା ଉପଯୁକ୍ତ ସମୟଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଯେମିତି ଧରନ୍ତୁ ଆମେ ଯଦି ବୁଣା ଧାନ କରୁଛନ୍ତି, ବୁଣା ଧାନରେ କ'ଣ କରୁଛନ୍ତି, ସାଧାରଣତଃ ଯବକ୍ଷାରଜାନ ବା ଏଇ ଯେଉଁ ଫସଫରସ ପଟାସ ସବୁକୁ ଆମେ ତିନିଟା ଅଲଗା ଅଲଗା ସମୟରେ ଦେଉଛନ୍ତି, ତାଦ୍ୱାରା ମାନେ ସାର ଖାଦ୍ୟ ସାରଟା ମାଟିକୁ ଏବଂ ଗଛକୁ ଠିକ୍ ସମୟରେ ଉପଲବ୍ଧ ହେଇପାରିବ। ଯେମିତି ଧରନ୍ତୁ ମୁଁ ଗୋଟେ ସାଧାରଣତଃ ଗୋଟେ ଉଦାହରଣ ଦେଉଛି ଆପଣଙ୍କୁ, ଆମେ ଧାନ ପାଇଁ ତିନିଟା ଭାଗ କରିଦେଲେ, ଯେମିତି ମୂଳ ସାରରେ କିଛି ଦେଲେ, ଯେତେବେଳେ ପିଲ ବାହାରୁଛି ସେ ସମୟରେ କିଛି ଦେଲେ, ଯେତେବେଳେ ଥୋଡ଼ ବାହାରୁଛି ସେତେବେଳେ ଆଉ କିଛି ଦେଲେ। ଯେତେବେଳେ ବୁଣା ଧାନଟା ଅଛି ସେତେବେଳେ ଆମେ ମୂଳ ସାର ହିସାବରେ 50% ଯବକ୍ଷାରଜାନ ବା ନାଇଟ୍ରୋଜେନସ୍ ଫର୍ଟିଲାଇଜର ଯେଉଁଟା ଅଛି ତାକୁ ଦେଇଦେଲେ, 100% ମାନେ ଯେତିକି ଆମେ ଦବା କଥା ଫସଫରସ ସବୁ ଗୁଡ଼ାକ ଫସଫରସ ଦେଇଦେଲେ, ଏବଂ 50% ପଟାସର ସାର ଦେଇଦେଲେ, ଇଏ ମୂଳ ସାର ହିସାବରେ। ତାପରେ ଚାଷ ଆରମ୍ଭ ହେଲା, ଗଛ ଲାଗିଲା, ଯାହା ହେଲା 25% ନାଇଟ୍ରୋଜେନ ବା ଯବକ୍ଷାରଜାନ ସାର ତ ପିଲ ବାହାରିବା ସମୟରେ ଦିଆଗଲା, ଏବଂ ଆଉ 25% ଯେଉଁ ରହିଗଲା ଯବକ୍ଷାରଜାନ ସେ ଥୋଡ଼ ବାହାରିବା ସମୟରେ ଦିଆଗଲା। କାରଣ ହେଲା କ'ଣ ନା, ଯବକ୍ଷାରଜାନ ଜାତୀୟ ସାର ବା ୟୁରିଆ ବା କାଲସିୟମ ଆମୋନିୟମ ନାଇଟ୍ରେଟ ଯାହା କହନ୍ତୁ ଆପଣ, ସେଇଟା ବହୁତ ଜଲ୍ଦି ମାଟି ପାଇଁ ଏବଂ ଗଛ ପାଇଁ ଉପଲବ୍ଧ ହେଇଯାଏ, ଏବଂ ବହୁତ ଜଲ୍ଦି ମାଟିରୁ କ୍ଷୟ ହେଇଯିବାର ବି ସମ୍ଭାବନା ଥାଏ। ସେଇଥିପାଇଁ ଆମେ କ'ଣ କରନ୍ତି, ତାକୁ ଭାଗ ଭାଗ କରିକିନା ଦେଲେ, ଯେତେବେଳେ ଗଛକୁ ନାଇଟ୍ରୋଜେନ୍ ଦରକାର, ଯେତେବେଳେ ଗଛକୁ ଠିକ୍ ଭୋକଟା ଲାଗିଛି, ସେତିକି ବେଳେ ସେ ଖାଦ୍ୟ ସାରଟା ପାଉଛି। ଏବଂ ଯଦି ବେଉଷଣ କରୁଛନ୍ତି

0: ଯେମିତି ଆମେ ବେଉଷଣ ତାପରେ ଖେଳୁଆ କରୁଛନ୍ତି ସେତେବେଳେ କଣ କରାହଉଛି ନା 50% ଯବକ୍ଷାରଜାନ ବେଉଷଣ ସମୟରେ ଦେଲେ 10-15 ଦିନ ପରେ ଯେତେବେଳେ ଖେଳୁଆ ଆମେ କରୁଛନ୍ତି ସେତେବେଳେ 25% ଯବକ୍ଷାରଜାନ ଦେଇଦେଲେ ଆଉ ପୁରା ଫସ୍ଫରସ 100% ମାନେ 100% ଦେଇଦେଲେ ଏବଂ ଥୋଡ଼ ବାହାରିବା ସମୟରେ ଆଉ 25% ଯବକ୍ଷାରଜାନ ଦେଲେ ଇଏ ହେଲେ ଗୋଟେ ସନ୍ତୁଳିତ ଭାବରେ ଇଏ ଖାଦ୍ୟ ସାରଟା ପାଉଛି ଏବଂ ସେ ଗଛକୁ ଉପଲବ୍ଧ କରାଉଛି।
1: ବିଶେଷଜ୍ଞ ମହାଶୟଙ୍କର ଏ ଆଲୋଚନାଟା ବେଶ ଉପଯୋଗୀ ଥିଲା, ବୁଝିଲ ଜଗା ନା। ଯେମିତି ଆମେ ବିଭିନ୍ନ ପ୍ରକାର ଖାଦ୍ୟ ସାର ଖାଇ ନିଜ ଦେହର ସବୁ ପ୍ରକାର ଆବଶ୍ୟକତାକୁ ପୂରଣ କରିଥାଉ, ଠିକ ସେମିତି ଫସଲର ମଧ୍ୟ ଉପଯୁକ୍ତ ପରିମାଣର ଖାଦ୍ୟ ସାର ଦରକାର, ଯାହା ତାକୁ ଏଇ ସୁଷମ ସାର ଦେଇପାରିବ।
2: ସତ କଥାଟି କହିଲୁ ବାପା ମାନି। ଆମେ ଯେମିତି ବୁଝିଗଲେ ଆମର ସୁଷମ ସାର ପ୍ରୟୋଗ, ସେମିତି ଆମର ଚାଷୀ ଭାଇ ଭଉଣୀ ମାନେ ତାଙ୍କର ଫସଲର ଯେଉଁ ଆବଶ୍ୟକତା ରହିଛି ତାକୁ ଦେଖି ସୁଷମ ସାର ପ୍ରୟୋଗ କରନ୍ତୁ, ସୁନ୍ଦର ଭାବରେ ଫସଲ କରି ଲାଭବାନ ହୁଅନ୍ତୁ।
3: ହଁ ହଁ, ବଢିଆ କଥା। ତେବେ ଜଗା ନା, ତାଙ୍କୁ ବହୁତ ବହୁତ ଧନ୍ୟବାଦ। ଏବେ ଆମେ ସଫଳ ଚାଷୀ ଭାଇଙ୍କ କଥା ଶୁଣିବା, ତାଙ୍କର କଣ ରହିଛି କାହାଣୀ, ଚାଷୀ ଭାଇ କଣ ଚାଷ କରୁଛନ୍ତି ଜାଣିଛ ନା ନାହିଁ?
2: କଣ ଚାଷ କରିଛନ୍ତି?
3: ଆମର ଭାଇ ମନୋରଞ୍ଜନ ତ୍ରିପାଠୀ ବଳଙ୍ଗା ନିମାପଡା ବ୍ଲକରୁ ଆସି ପହଞ୍ଚିଛନ୍ତି। ଆଉ ଶୁଣିଲେ ଆଶ୍ଚର୍ଯ୍ୟ ହବ, ସେ କାକୁଡି ଚାଷ କରି ଟ୍ରାକ୍ଟର କିଣିଛନ୍ତି, ଅନେକ ସଫଳତା ପାଇଛନ୍ତି। ଶୁଣିବା ତାଙ୍କ କଥା।
1: କାକୁଡି ଚାଷ କରି ଟ୍ରାକ୍ଟର କିଣିଛନ୍ତି?
3: ହଁ,
1: ଶୁଣିବା ନା ତାଙ୍କ କଥା।
3: ବଳଙ୍ଗାର ଜଣେ ସଫଳ ଚାଷୀ ଭାଇଙ୍କୁ ଡାକିଛୁ। ସମନ୍ୱିତ କୃଷି କହିଲେ ଅତ୍ୟୁକ୍ତି ହବ ନାହିଁ, ସବୁ ପ୍ରକାର ଚାଷବାସ କରୁଛନ୍ତି, ପନିପରିବା ଚାଷ ଠାରୁ ଆରମ୍ଭ କରି ଧାନ ଚାଷ ଏବଂ ତାଙ୍କର ମାଛ ଗାଡ଼ିଆଟିଏ ବି ରହିଛି। ତେବେ ଭାଇଙ୍କ ସହିତ କଥା ହେବା, ଭାଇଙ୍କ ସହିତ ପ୍ରଥମେ ପରିଚିତ ହେବା। ଭାଇ ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ।
4: ନମସ୍କାର ଆଜ୍ଞା, ମୋ ନାଁ ହେଉଛି ମନୋରଞ୍ଜନ ତ୍ରିପାଠୀ, ଘର ବଳଙ୍ଗା ଗ୍ରାମ ପଞ୍ଚାୟତ ନିମାପଡା ବ୍ଲକ ପୁରୀ ଜିଲ୍ଲା।
3: ଆଚ୍ଛା, କେତେ ଏକର ଜମି ଅଛି ଆପଣଙ୍କର?
4: ଆଜ୍ଞା 10-12 ଏକର ଅଛି, ହାଇଲ୍ୟାଣ୍ଡ ଅଛି 5-6 ଏକର, ଆଉ ଲୋଲ୍ୟାଣ୍ଡ ଅଛି 6 ଏକର ଖଣ୍ଡେ।
3: ତେବେ ବେଶୀ କୋଉଟା ଆପଣ କରନ୍ତି?
4: ବେଶୀ ଆଜ୍ଞା ମୋର ଆଳୁ ଚାଷୀ, ମୁଁ 5 ଏକରରୁ 3 ଏକର ବର୍ତ୍ତମାନ ଆଳୁ ଚାଷ କରିଥିଲି ଗତ ସିଜିନ୍ରେ ଯୋଉ ଗଲା, ହର୍ଟିକଲଚର ତରଫରୁ ମଞ୍ଜି ଆଣି 3 ଏକର ଆଳୁ ଚାଷ କରିଥିଲି।
3: ଆଳୁ ଚାଷ ଭଲ ହଉଛି?
4: ଆଜ୍ଞା ଭଲ ଆଳୁ ଫଳିଥିଲା, କିନ୍ତୁ ଦୁର୍ଭାଗ୍ୟବଶତଃ ଆଜ୍ଞା ଶସ୍ତା ହବାରୁ କିଛି ଲାଭ ହେଲାନି କି ଲସ୍ ମଧ୍ୟ ହେଲାନି, କିନ୍ତୁ ମିଡିଲ ସ୍ତରରେ ରହିବାକୁ ପଡିଲା।
3: ଆଳୁ ରଖିବା ପାଇଁ ଅସୁବିଧା ଯୋଗୁଁ?
4: ରଖିବା ପାଇଁ ଆଜ୍ଞା ବଳଙ୍ଗାର କୋଲ୍ଡ ଷ୍ଟୋର ନଥିବାରୁ ଆମେ ଆଳୁକୁ ଆଜ୍ଞା 5 ଟଙ୍କା କେଜିରେ ବଳଙ୍ଗା ବଜାରରେ ନେଇ ବିକ୍ରି କରିବାକୁ ପଡିଲା।
3: ତେଣୁ ଆଳୁ ଏପଟେ ପନିପରିବା ଭିତରେ ବାଇଗଣ ଲଗେଇଛନ୍ତି?
4: ଆଜ୍ଞା ବାଇଗଣ ଲଗେଇଥିଲୁ, ବାଇଗଣ ବର୍ତ୍ତମାନ ମଝିରେ 10 ଟଙ୍କା ହେଇଗଲା, 10 ଟଙ୍କା ହେଲା ପରେ ଆମେ ଆଜ୍ଞା ଲସ୍ ହେଲା, ତଥାପି ଫେର ନୂଆ ବାଇଗଣ ଲଗେଇଛୁ ଏବେ, ଯୋଉଟାକି ଆମର ବର୍ଷା ଦିନକୁ ସେ ବାଇଗଣଟି ଆସିବ ମାର୍କେଟକୁ।
3: ଆପଣଙ୍କର ଏଇନେ କାକୁଡି ହେଇଛି?
4: ଆଜ୍ଞା।
3: କାକୁଡି କେତେ ଜମିରେ ହେଇଛି?
4: କାକୁଡି ଆଜ୍ଞା ବର୍ତ୍ତମାନ 1 ଏକର ଜମିରେ ଷ୍ଟାର୍ଟ ହବ ତୋଳା, ଅଲରେଡି 1.5 ମାସର ହେଇଗଲା, ମାନେ ଗୋଟେ ବିଲ ସରିଛି ଆଉ ଗୋଟେ ବିଲରେ ଆରମ୍ଭ କରାଯିବ।
3: କାକୁଡି ଚାଷ
4: ଆଜ୍ଞା ଆମେ ଯୋଉ ବିଲରେ ଫୁଲକୋବି ଆଉ ଆଳୁ କରିଥିଲୁ ସେଇଟା ଆମ କାକୁଡି ଚାଷ ପାଇଁ ବେଷ୍ଟ ଆଜ୍ଞା, ସେଥିରେ ମାଟିରେ ଉର୍ବର ସାର ସବୁ ଖତ ଯୋଉ ଦିଆ ହେଇଛି ସେସବୁ ଅଛି, ଆମର ବଜାରରେ ମିଳୁଛି ଯୋଉ ଆମର ଗୋଟେ ଗୋଦାବରୀ ଗୋଲ୍ଡ ମିଳୁଛି ସାର, ସେଇଟା ଆମର ତ ସାର ନୁହେଁ, ସେଇଟା ଜୈବ ସାର। ସେ ଜୈବ ସାର ଆମେ ଆଜ୍ଞା ମନ୍ଦାରେ ଦେଇକି କାକୁଡି ଗଛକୁ ଲଗେଇ ଦେଉଛୁ, ଯାହାକି ରାସାୟନିକ ସାର ଆବଶ୍ୟକ ଦରକାର ନାହିଁ, ସେଇଟା ଆମର ମୁଖ୍ୟ ପ୍ଲସ୍ ପଏଣ୍ଟ। ରାସାୟନିକ ସାର ଦେଲେ ବହୁତ ପ୍ରକାର ରୋଗ ଆଜ୍ଞା ଧରୁଛି।
3: ଆପଣ ଜୈବିକ ପ୍ରଣାଳୀ?
4: ଆଜ୍ଞା ଜୈବିକ ସାର ଆଜ୍ଞା ମାର୍କେଟରେ ବିକ୍ରି ହେଉଛି, ସେଇଟାକୁ ଆମେ ହିଁ ନେଇକି ମନ୍ଦାରେ ଦେଇକି ଡାଇରେକ୍ଟ ଲଗେଇ ପାରୁଛୁ। ଆଉ ଲିମ୍ବ କରଞ୍ଜ, ଯୋଉ ଲିମ୍ବ କରଞ୍ଜ ପିଡ଼ିଆ ଯୋଉ ବଜାରରେ ବିକ୍ରି ହେଉଛି ସେଟା ସେ ମନ୍ଦାରେ ଦିଆଯାଉଛି, ଉଇ ଫୁଇ କାଟିଦେବେ ବୋଲି ସେଟା ମଧ୍ୟ ଦିଆଯାଉଛି।
3: ତାପରେ ରଞ୍ଜା ବ୍ୟବସ୍ଥା?
4: ରଞ୍ଜା ଆଜ୍ଞା ଏବେ ଲଗିଆ ଯାଇଛି, ରଞ୍ଜାରେ ଲଗିଆ ଯିବ, କାକୁଡି ବି ରଖା ହେଇଛି, ଆହୁରି 5 ପ୍ୟାକେଟ ମଞ୍ଜି ଆଣିଛି ରଖିଛି, ଏବେ ଲଗିଆ ଯିବ, ଆଉ ସାବିତ୍ରୀ ପରେ ରଞ୍ଜା କାକୁଡ଼ିଟା ଲଗିଆ, ଯେମିତି ଗଣେଶ ପୂଜା ଯାଇକି ଲାଷ୍ଟିଂ କରିବ କାକୁଡ଼ିଟା। ଗଣେଶ ପୂଜା ଗୋଟେ ରେଟ୍ ରହୁଛି, ଏବେ କାକୁଡ଼ି ରେଟ୍ ମଧ୍ୟ ଅଛି, ତେଣୁକରି କାକୁଡ଼ି ଚାଷ ବର୍ଷକୁ 12 ମାସ ଆଜ୍ଞା ଆମର ସବୁବେଳେ ଶୀତ ଦିନ ବି କାକୁଡ଼ି ଲାଗୁଛି, ତେଣୁକରି କାକୁଡ଼ିଟା ଆଜ୍ଞା ନିହାତି ବର୍ଷକୁ ଯେମିତି ହେଲେ 3 ଥର କରିବାକୁ ପଡ଼ୁଛି। ଯେତେ ଫସଲ କରୁଛି ମୁଁ ମାର୍କେଟକୁ, ଭୁବନେଶ୍ୱର ମାର୍କେଟକୁ ଦୈନନ୍ଦିନ ମୋର 5-7 କ୍ୱିଣ୍ଟାଲ କାକୁଡି ଯାଇ ପହଞ୍ଚେ, ଆଉ ସେ କାକୁଡି ଯୋଗୁଁ ଆଜ୍ଞା ମୁଁ ଆଜି ଗୋଟେ ଟ୍ରାକ୍ଟର କିଣିପାରିଛି। ଏଇଟା ଆପଣଙ୍କ ଆଗରେ କହୁଛି, ମୁଁ ଯେତେବେଳେ କାକୁଡି ମାର୍କେଟକୁ ନେଇକି ଯାଇଥିଲି ସେତେବେଳେ ସମସ୍ତେ କହନ୍ତି, ମୁଁ ଗୋଟେ ମନ ଭିତରେ ଥାଏ ଯେ ଚାଷ କରିବି ମୁଁ ଗୋଟେ କଣ କରିବି, ମତେ ଗୋଟେ କଣ କରିବି, ସେଥିରୁ ଗୋଟେ ଆଡଭର୍ଟାଇଜମେଣ୍ଟ ଗାଡି ବୁଲୁଥିଲା ଟ୍ରାକ୍ଟରର ହାଟ ଭିତରେ, ମୁଁ କହିଲି ଆଜ୍ଞା ଟ୍ରାକ୍ଟର କଣ ଫ୍ରିରେ ଦିଆଯିବ ଡାଲାଟା? ନା ହଁ ଫ୍ରିରେ, ମୁଁ ସେଟା ଆଜ୍ଞା ପଢିନଥିଲି ଭଲ କି ଯେ ତାର ସତମୂଳକ ଲାଗୁ ଅଛି। ସେଠୁ ମୁଁ ଆଜ୍ଞା 2000 ଟଙ୍କା ଯୋଉ କାକୁଡି ବିକିଥିଲି, ପ୍ରଥମ କାକୁଡି ନେଇକି ଯାଇଥିଲି ହାଟକୁ, ସେଟାକୁ ଆଜ୍ଞା ସେଠି ବିକି ସେ 2000 ଟଙ୍କା ଟ୍ରାକ୍ଟର ସୋରୁମ୍ରେ ଡିପୋଜିଟ୍ କରିଦେଇକି ଆସିଲି। ତାପରେ ସେଥିରୁ କାକୁଡି ମୋର ଫଳିକି ଆଜ୍ଞା 1,50,000 ଟଙ୍କା ହେଇଗଲା। ତାପରେ ସେଥିରୁ ମୁଁ ଯେତେବେଳେ ପଚାରିବାକୁ ଗଲି, ମୁଁ କହିଲି ଆଜ୍ଞା ନା ଟ୍ରାକ୍ଟର ଆପଣ ସେଥିରୁ ପଚାରିଲେ ଚାଷୀ ଭାଇ ମାନେ ଆପଣ ଟ୍ରାକ୍ଟର ଆଜି କିଣିପାରିଛନ୍ତି କାହା ଯୋଗୁଁ? ମୁଁ କହିଲି ଆଜ୍ଞା ଯେତେ କାକୁଡି ଚାଷ କରିକି ମୁଁ ଟ୍ରାକ୍ଟର କିଣିଛି, ଏଇଟା ମାନେ ମୋ ମନ ଏତେ ଖୁସି ଲାଗିଲା, ଯାହା ମୁଁ ଗୋଟେ ଚାଷ କରିକି ଟ୍ରାକ୍ଟରଟା

0: ହର୍ଟିକଲଚର ସାରେ ଆମର ଯୋଉ ସାର ସବୁ ଅଛନ୍ତି ଦେଲେ ଡିଡିଓ ସାରେ, ସେଟାକୁ ଦେଖିକି ଆଜ୍ଞା ମୁଁ ଅଭ୍ୟାସ କଲି ଯେ କଣ ଚାଷ କଲେ ମୁଁ ଉନ୍ନତି ହେଇପାରିବି। ତେଣୁକରି ମୁଁ ଆଗ ଚେଷ୍ଟା କଲି ଆଜ୍ଞା କାକୁଡ଼ି ଚାଷ କରିବି, ଆଳୁ କରିବି, ସେଇ ଜମିରେ ଆଜ୍ଞା କାକୁଡ଼ି କରିବି, ଯେତିକି ସାର ପଡ଼ିଥିବ ଆଳୁରେ ସେଇଟା ୟୁଟିଲାଇଜ୍ କରିବ କେବଳ କାକୁଡ଼ି। କାକୁଡ଼ି କରିକି ଆଜ୍ଞା ଆଜି ଗୋଟେ ଟ୍ରାକ୍ଟର ନୁହଁ ମୁଁ ଦୁଇଟା ଟ୍ରାକ୍ଟର ଆଜ୍ଞା କରିଛି। ଏବେ ଗୋଟେ ନୂଆ ଟ୍ରାକ୍ଟର ଆଣିଛି, ଆଗରୁ ଗୋଟେ ପୁରୁଣାଟେ ଥିଲା, କିନ୍ତୁ ମତେ ଏତିକି ଖୁସି ଲାଗୁଛି କାକୁଡ଼ି ଭୁବନେଶ୍ୱର ମାର୍କେଟରେ ମୋର 10-12 ଭିତରେ ଯାଇ ପହଞ୍ଚିବା ଦରକାର।
1: ଏତେ ଡିମାଣ୍ଡ ଅଛି ଆଜ୍ଞା, ତାହେଲେ ବହୁତ ବଢିଆ। ଯେ କାକୁଡ଼ିଟା କେତେ ମାସରେ ଫଳିଥାଏ?
0: କାକୁଡ଼ି ଆଜ୍ଞା 120 ଦିନ ତ, 120 ଦିନ ତ ଆଜ୍ଞା ଶେଷ ହବ, କିନ୍ତୁ 60 ଦିନରେ ତୋଳା ଷ୍ଟାର୍ଟ ହେଇଯିବ। 60 ଦିନରେ ପୁରା ଫୁଲ ତୋଳା ଆରମ୍ଭ ହେଇଯିବ, 45 ଦିନରେ କଷି ଧରିବ, 60 ଦିନରେ ଷ୍ଟାର୍ଟ ହବ, ଆଉ 60 ଦିନ ଭିତରେ ଗଛ ସଫା।
1: ଏଇ ଭିତରେ ଜଳସେଚନ କେମିତି କ'ଣ?
0: ଜଳସେଚନରେ ଆଜ୍ଞା ଗୋଟିଏ ବୋରିଂ କରାଯାଇଛି, ଗୋଟିଏ ଇଲେକ୍ଟ୍ରି ବୋରିଂ ଗଭର୍ଣ୍ଣମେଣ୍ଟର ସବସିଡ଼ିରେ ଆଜ୍ଞା କରାଯାଇଛି, ଆଉ ଗୋଟିଏ ଡିଜେଲ ପମ୍ପ ସେଟ୍ ଲାଗିଛି। ଗଭର୍ଣ୍ଣମେଣ୍ଟର ବି ସେଠି ପାଖରେ ମୋର ବୋରିଂ ବି ଅଛି, ଗଭର୍ଣ୍ଣମେଣ୍ଟର ଯୋଉ ସ୍କିମ୍ ସବୁ ବୋରିଂ ଅଛି ସେ ବି ଅଛି। ତେଣୁକରି ଯେତେବେଳେ ଆବଶ୍ୟକ ପଡ଼େ ଦୁଇଥର ମୋତେ ପାଣି ପରିଚାଳନା କରିବାକୁ ପଡ଼ିବ। ମୁଖ୍ୟ ପାଣି ପରିଚାଳନାଟା ମୁଖ୍ୟ, ପାଣି ଯଦି ଆମେ ଠିକ୍ସେ ନ ମଡ଼େଇ ପାରିବା ତାହେଲେ କାକୁଡ଼ିର ଗଛ ବି ଆଜ୍ଞା ଗୋଟେ ଜାଗାରେ ନାଲି ପଡ଼ିଯିବ, ଗୋଟେ ଜାଗାରେ ଝାଉଁଳି ଯିବ, ଏମିତି ସମସ୍ୟା ହବ।
1: ଖରାଦିନ କେମିତି କ'ଣ?
0: ବର୍ତ୍ତମାନ ଖରାଦିନ ଆଜ୍ଞା, ବର୍ତ୍ତମାନ ସକାଳୁ ମୁଁ ଆଜ୍ଞା ପାଣି ମଡ଼େଇଛି, ଆଜି ସକାଳୁ ପାଣି ମଡ଼େଇକି ଆସିଛି। ପାଣି କମିଗଲେ ଆଜ୍ଞା କାକୁଡ଼ି ସବୁ ଗଛ ମୋଡ଼ିକି ବଙ୍କା କାକୁଡ଼ି ଆଜ୍ଞା ହବ। ଆପଣ ଦେଖୁଥିବେ କାକୁଡ଼ିର ଯୋଉ ବଙ୍କା ବଙ୍କା ସବୁ ହଉଛି ସେଟା ପାଣି ଅଭାବ ଜନିତ, ନହେଲେ ବୋରନ ଅଭାବ ହେଇଥିବ, ଏଇ ଦୁଇଟା ଯୋଉ ଯାହା ଗୋଟେ ନିଶ୍ଚିତ ହେଇଥିବ।
1: ଆଚ୍ଛା, ତାହେଲେ ବହୁତ ବଢିଆ, ମାନେ ଖୁସି ଲାଗୁଛି ଆପଣଙ୍କର କାକୁଡ଼ିରେ ଏତେ ଉନ୍ନତି କରିଛନ୍ତି।
0: ଆଜ୍ଞା,
1: କାକୁଡ଼ିରେ ସେ କିସମ ନାଁ କ'ଣ?
0: କାକୁଡ଼ି ଆମର ଯୋଉ ଆମର ଭେରାଇଟି ତ ସବୁ ବହୁତ ପ୍ରକାର, ବର୍ଷା ଦିନିଆ ତ ଅଛି, ଖରାଦିନ ସିଜିନ, ସମର ସିଜିନ ସବୁ ଅଛି। ଆଉ ଏଇଟା କମ୍ପାନୀ ଅନୁଯାୟୀ ହେଉଛି, ସବୁ କମ୍ପାନୀର ପ୍ରାୟ ଭଲ ଭଲ ଜିନିଷ ଅଛି,
1: ବିଶୋଧିତ ହେଇକି ଆସୁଛି।
0: ଆଜ୍ଞା, ସେ ବିଶୋଧିତ ହେଇଛି, ଆମେ ସାର ଆଉ ଟିକେ ବିଶୋଧିତ କରିଦେଉଛୁ, କାର୍ବନ ଡାଇଞ୍ଜ ମ୍ୟାକଜରେ ଟିକେ ବିଶୋଧିତ କରିଦେଉଛୁ।
1: କେମିତି କରୁଛନ୍ତି?
0: ସେ ପ୍ୟାକେଟରେ ଆଜ୍ଞା ଖୋଲିକି ତାକୁ କାର୍ବନ ଡାଇଞ୍ଜ ମ୍ୟାକଜ ଏବେ 1 ଗ୍ରାମ 2 ଗ୍ରାମ ନେଇକି ପ୍ୟାକେଟ 100 ଗ୍ରାମରେ ତାକୁ ଟିକେ ଜଷ୍ଟ ନଖ ପାଣି ପକେଇକି ତାପରେ ତାକୁ ଗୋଳେଇ ଦେଲେ ଲେପ ଭଳିଆ ଲାଗିଯିବ, ତାକୁ ଟିକେ ଛାଇରେ ଶୁଖେଇ ଦେଉଛୁ 2-3 ଘଣ୍ଟା, ତାପରେ ଆଜ୍ଞା କ୍ଷେତର ନେଇକି ମନ୍ଦାରେ ଲଗାଉଛୁ।
1: ରୋଗ ପୋକ ଲାଗିଲେ କ'ଣ କରନ୍ତି ଆପଣ?
0: ରୋଗ ପୋକ ଲାଗିଲେ ଆଜ୍ଞା ଜୈବିକ ପଦ୍ଧତିରେ ତ କିଛି କରିବାକୁ ପଡୁଛି, ରାସାୟନିକ ପଦ୍ଧତିରେ ମଧ୍ୟ କିଛି କରିବାକୁ ପଡୁଛି, କିନ୍ତୁ ଜୈବିକ ପଦ୍ଧତିରେ ଆଗ ଆମେ ଚେଷ୍ଟା କରୁଛୁ ଦେଖିବା ପାଇଁ ଯେ ଲିମ୍ବ ତେଲ ଟିକେ ସ୍ପ୍ରେ କଲେ କାଙ୍କାଣି ଭାଙ୍କାଣି ଟିକେ କମି ଯାଉଛନ୍ତି। ଯଦି ଲିମ୍ବ ତେଲରେ କମି ନ ଗଲା ତାହେଲେ ଆମକୁ ରାସାୟନିକ ପଦ୍ଧତି କି ଅବଲମ୍ବନ କରିବାକୁ ପଡୁଛି।
1: କେତେ ଲାଭ ପାଉଛନ୍ତି ଆପଣ? ତ ଏତେ ସବୁ ଚାଷବାସ କରୁଛନ୍ତି, କାକୁଡ଼ିରୁ କେତେ ଲାଭ ବର୍ଷକ?
0: କାକୁଡ଼ିରୁ ଆଜ୍ଞା ଗୋଟେ ସିଜିନ୍ରେ ଯେମିତି ହେଲେ ଆଜ୍ଞା 2 ଲକ୍ଷ ଟଙ୍କା ଲାଭ ହବ, 2 ଏକର ବିଲରୁ 3 ଏକର ପାଖାପାଖି ହଉଛି, 3 ଏକରରୁ ବିଲ ଆଜ୍ଞା 2 ଲକ୍ଷ ଟଙ୍କା ଲାଭ ହବ। ବର୍ତ୍ତମାନ କାକୁଡ଼ି
1: ସବୁ ବେୟ ଯାଇକି
0: ଆଜ୍ଞା 2 ଲକ୍ଷ ଟଙ୍କା ଲାଭ ହବ
1: ବର୍ଷିକ।
0: ଆଜ୍ଞା,
1: ଆଚ୍ଛା, ତ ବହୁତ ବଢିଆ।
0: ଆଉ ଆଜ୍ଞା ସେଇ ଫସଲରେ ଆଳୁ ଆଜ୍ଞା ହେଇଛି, ସେଇ ଜମିରେ ଆଳୁ କରାଯାଇଛି, ସେଇ ଜମିରେ ଫେର ପୁନର୍ବାର ଯୋଉ ବିଲରେ କାକୁଡ଼ି ହେଇଛି ଆଜ୍ଞା ସେ ବିଲରେ ଧାନ ବି ହବ। ଧାନ ହେଲା ପରେ ସେଇ ଯୋଉ ସାରଟା ଆମେ ପକେଇଥିଲୁ ସେଟାକୁ କିଛି ଦେବାକୁ ପଡିବନି, ସେଇ ସାରରେ ହେଇଯିବ, ସାର ବି ଉପଯୋଗ କମିଯାଉଛି, ସାର ବି ବେଶୀ ଦରକାର ନାହିଁ।
1: ଏତେ
0: ଖର୍ଚ୍ଚ ଦେବାକୁ ପଡିବନି, କେବଳ ରୋଗ ପୋକ ଟିକେ ଅଛି, କ୍ଲାଇମେଟ୍ ସୁଟ୍ କରିଗଲେ ଚାଲିଲା।
1: ଆପଣ କହୁଛନ୍ତି ପନିପରିବା ଅଛି
0: ଆଜ୍ଞା,
1: ଆଳୁ ଅଛି, ତାପରେ ଆମର ଧାନ ଅଛି, ମୁଗବିରି
0: ସାର ଏବେ ବି 5 ଏକର ମୁଗ ହେଇଛି, ମୁଗବିରି 5 ଏକର ମୁଗ ହେଇଛି, ଲାଇନ୍ ସୁଇଂ ବି ଆଜ୍ଞା ହେଇଛି, ଡିଡିଓ ସାର ଆସିଥିଲେ ପୁରୀରୁ, ଲାଇନ୍ ସୁଇଂ ବି ହେଇଛି, ତାର ଉପଡା ଚାଲିଛି। ମାଛ ପୋଖରୀରେ ଆଇପିଏସ୍ରେ ଆଜ୍ଞା ପୋଖରୀ ମିଳିଛି, ଆଇପିଏସ୍ ସ୍କିମ୍ରେ ପୋଖରୀ, 2 ଗାଈ ମଧ୍ୟ ମିଳିଛି, ତା ଦେହରେ କୁକୁଡ଼ା ବତକ ସବୁ ଆଜ୍ଞା ସେ ପୋଖରୀରେ ବି ରଖାଯାଇଛି।
1: ତାହେଲେ ଆପଣଙ୍କର
0: ସମନ୍ୱିତ କୃଷି
1: ଆଜ୍ଞା, ମହୁବାସ ବସେଇଦେଲେ?
0: ମହୁବାସ ଆଜ୍ଞା ବସିଥିଲା ଯେ ତାକୁ ଚୋର ଆଜ୍ଞା ନେଇଯାଇଛି, ସେ ନାହିଁ ସେଠୁ ବାରି ଭିତରୁ ନେଇଯାଇଛି, ସମନ୍ୱିତ କୃଷିରେ ମହୁବାସ ଆଜ୍ଞା ଅଛି।
1: ଫୁଲ ଗଛ ଆଜ୍ଞା ପରିବା ସବୁ ପ୍ରକାର
0: ସବୁ ଅଛି। ବର୍ତ୍ତମାନ ସାର କଦଳୀ ବି ଲାଗିଛି, ଆପଣ ଗଲେ ଦେଖିବେ 500 ପାଟ ପୁରା କଦଳୀ ଗଛ ଲଗାଯାଇଛି।
1: ଆଚ୍ଛା, ଗଡ଼ିଆର
0: ଗଡ଼ିଆର

0: ପୋଖରୀରେ ବି ରଖାଯାଇଛି।
1: ତାହେଲେ ଆପଣଙ୍କର ସମନ୍ୱିତ କୃଷି
0: ସମନ୍ୱିତ କୃଷି
1: ଖାଲି ମହୁବାସ ବସେଇଦେଲେ?
0: ମହୁବାସ ଆଜ୍ଞା ବସିଥିଲା ଯେ ତାକୁ ଚୋର ଆଜ୍ଞା ନେଇଯାଇଛି, ସେ ନାହିଁ ସେଠୁ ବାରି ଭିତରୁ ନେଇଯାଇଛି। ସମନ୍ୱିତ କୃଷିରେ ମହୁବାସ ଆଜ୍ଞା ଅଛି।
1: ହଁ, ଫୁଲ ଗଛ ଆଜ୍ଞା ପରିବା ସବୁ ପ୍ରକାର
0: ସବୁ ଅଛି। ବର୍ତ୍ତମାନ ସାର୍ କଦଳୀ ବି ଲାଗିଛି, ଆପଣ ଗଲେ ଦେଖିବେ 500 ପାଟ ପୁରା କଦଳୀ ଗଛ ଲଗାଯାଇଛି।
1: ଆଚ୍ଛା,
0: ଗଡିଆର ସାଇଜ ଆଜ୍ଞା 30-40 ଡିସିମିଲ।
1: ଆଚ୍ଛା, ଯାହା ସାରି ଭିତରେ ସବୁ ଆପଣ
0: ଆଜ୍ଞା ଆଜ୍ଞା ଆଜ୍ଞା।
1: ତେବେ ଆମେ ଜାଣିବା ତ୍ରିପାଠୀ ହେବୁ ଯେ ଆପଣଙ୍କର 12 ଏକର ଜମି ଅଛି, ସମନ୍ୱିତ ଚାଷ କରୁଛନ୍ତି, ତଥାପି ଗୋଟେ ବାର୍ଷିକ ହିସାବ ଧରି ଆମେ ସିନା କାକୁଡ଼ି କଥା ଖାଲି ଆଲୋଚନା କରୁଥିଲେ, ତଥାପି ଆପଣ ସବୁ ଖର୍ଚ୍ଚ ଯାଇକିରି କେତେ ମୋଟାମୋଟି
0: ସବୁ ବର୍ଷକୁ ଆଜ୍ଞା ସବୁ ଖର୍ଚ୍ଚ 5-6 ଲକ୍ଷ ଟଙ୍କା ଆଜ୍ଞା ଲାଭ ହେଉଛି ପୁରା ପ୍ରତିବର୍ଷ।
1: ଆଚ୍ଛା, 5-6 ଲକ୍ଷ ଟଙ୍କା ଲାଭ?
0: ଆଜ୍ଞା ଆଜ୍ଞା।
1: ବହୁତ ବଢିଆ। ଆପଣଙ୍କ ପରିବାରରେ ସବୁ କିଏ ଅଛନ୍ତି?
0: ପରିବାରରେ ଆଜ୍ଞା ଆମେ 2 ଭାଇ ଆଉ ଆମ ବାପା ଅଛନ୍ତି, ଆଉ ଦାଦା 2 ଜଣ ମଧ୍ୟ ଅଛନ୍ତି, ସମସ୍ତେ ଆଜ୍ଞା ଏକାଠି ଅଛନ୍ତି। ଆଜ୍ଞା,
1: ଆପଣଙ୍କର ପରିବାର ମାନେ ଆପଣଙ୍କ ପିଲାମାନେ କେତେ ପୁଅ ଝିଅ?
0: ମୋର ଆଜ୍ଞା ଗୋଟେ ଝିଅ, ସାନ ଭାଇର 2ଟା ଝିଅ।
1: ଆଚ୍ଛା,
0: ତେଣୁକରି ମୋ ଉପରେ ସବୁ ନିର୍ଭର, ସେ ଟ୍ରାକ୍ଟର ରଖିଛି। ଆଜ୍ଞା,
1: ବାପା ବୋଉ ଅଛନ୍ତି?
0: ଆଜ୍ଞା।
1: ଆଚ୍ଛା, ସମସ୍ତେ ମିଶିକି ସାହାଯ୍ୟ?
0: ସମସ୍ତେ ମିଶିକି ଅଛନ୍ତି। ଦାଦା ଜଣେ ଅଛନ୍ତି, ଆଉ ଜଣେ ଦାଦା ପୁଅ ବି ଚାକିରି କରିଛନ୍ତି ମିଲିଟାରୀରେ, ସେ ସମସ୍ତେ କିନ୍ତୁ ଗୋଟିଏ ଜଏଣ୍ଟ ଫ୍ୟାମିଲିରେ ସମସ୍ତେ ଅଛନ୍ତି, ସମସ୍ତଙ୍କୁ ସ୍ୱାଧୀନତା ମଧ୍ୟ ଦିଆଯାଇଛି।
1: ଆଚ୍ଛା, ସମସ୍ତେ ଖୁସିରେ ଅଛନ୍ତି?
0: ସମସ୍ତେ ଖୁସିରେ ଅଛନ୍ତି।
2: ଇଏ ବୁଝିଲ ମାନ୍ୟପା, ଶୁଣିକି ବିଶ୍ୱାସ ହଉନି, ଭାଇ ଜଣକ ଆମର କାକୁଡ଼ି ଚାଷ କରି ଟ୍ରାକ୍ଟର କିଣିଛନ୍ତି। ଭାଇ ସିଏ ତ ଅନ୍ୟମାନଙ୍କ ପାଇଁ ଉଦାହରଣ।
1: ହଁ, ପରେ ଖାଲି ଟ୍ରାକ୍ଟର ନୁହଁ,

0: କାକୁଡ଼ି ଚାଷରୁ ଟ୍ରାକ୍ଟର। ବାସ୍ତବରେ ଆମର ଅନ୍ୟ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଇଏ ଗୋଟେ ସୁନ୍ଦର ଉଦାହରଣ।
1: ହଁ ପୁରା ଜଗାନା, ତାଙ୍କୁ ବହୁତ ବହୁତ ଧନ୍ୟବାଦ ଏହି ସମ୍ପର୍କରେ ସିଏ କହିଛନ୍ତି, ଆଉ ଅନ୍ୟ ଭାଇଙ୍କ ପାଇଁ ମଧ୍ୟ ଉଦାହରଣ ପାଲଟିଛନ୍ତି। ତାହେଲେ ଜଗାନା, ଏମିତି ଆମେ ଗପୁଥିବା ନା କଣ କରିବା କୁହ?
2: ସମୟ ହେଇଗଲାଣି।
1: ହଁ ସତ କଥା ତ ଜଗାନା, ଦେଖିଲ ଘଡ଼ିକି ସମୟ ହେଇଗଲାଣି। ତାହେଲେ ଶ୍ରୋତା ବନ୍ଧୁ, ଆଜି ତ ଆମର ସମୟ ହେଇଯାଇଛି, କାର୍ଯ୍ୟକ୍ରମକୁ ଆମେ ଏଇଠି ରଖି ରହୁଛୁ। ମୁଁ ମାନି ଅପା,
2: ମୁଁ ଅନାମ,
0: ଆଉ ମୁଁ ଜଗାନା। ନମସ୍କାର।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଭାରତ ସରକାର।
1: ଶୁଣିଲେ କୃଷି ଭିତ୍ତିକ କାର୍ଯ୍ୟକ୍ରମ କିଷାନ ବାୟନୀ ଉପସ୍ଥାପନାରେ ମାନସୀ ଦେଇ, ଅନୁପ କୁମାର ସାହୁ, ପ୍ରକାଶ କୁମାର ରଥ, ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ। ଆକାଶବାଣୀ ପୁରୀ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତ, କଣ୍ଠଶିଳ୍ପୀ ସୋନୁ ନିଗମ, ସୁନିଧି ଚୌହାନ, କଥାଚିତ୍ର କାନ୍ତି ବୀର।

ଏଥର କଣ୍ଠଶିଳ୍ପୀ କବିତା କୃଷ୍ଣମୂର୍ତ୍ତି, ବାଲ ସୁବ୍ରମଣ୍ୟମ, ଅଲକା ଆଗ୍ନିକ, ଅମିତ କୁମାର, ଉଦିତ ନାରାୟଣ, କଥାଚିତ୍ର କବି ଖୁସି, କବି ଗମ୍।

ଆକର୍ଷଣୀୟ ରିଲେ କରି ପ୍ରଚାର କଲୁ ଆକାଶବାଣୀ ବିବିଧ ଭାରତୀୟ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ ଶୁଣନ୍ତୁ ହିନ୍ଦୀ କଥାଚିତ୍ରର ଗୀତ କଣ୍ଠଶିଳ୍ପୀ ମହେନ୍ଦ୍ର କାପୁର ଆଶା ବସୁଲେ କଥାଚିତ୍ର ଡାଡିମା।

ଶୁଣିଲେ ହିନ୍ଦୀ କଥା ଚିତ୍ରର ଗୀତ ଆକାଶବାଣୀ ପୁରୀ ଶୁଣନ୍ତୁ ଶ୍ରୀ ଜଗନ୍ନାଥ ଭଜନ କଣ୍ଠଶିଳ୍ପୀ ପିନାକୀ ନାୟକ ଗୀତ ରଚନା ବିଜୟ ମଲ୍ଲ।